ଆକାଶବାଣୀ କେନ୍ଦୁଝର, ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ପାଞ୍ଚ ଦିନ, ଇଂରାଜୀ 2026 ମସିହା ମଇ ମାସ 26 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:27 ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ନିଜ ଉପରେ ବିଶ୍ୱାସ ରଖ, ସଫଳତା ନିଶ୍ଚିତ ତୁମ ପାଖକୁ ଆସିବ। ସ୍ୱାମୀ ବିବେକାନନ୍ଦ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ

ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀମାନେ ଥିଲେ ଅସୀମା ପଣ୍ଡା, ମନୋରଞ୍ଜନ ପୃଷ୍ଟି, ରତିକାନ୍ତ ଶତପଥୀ, ଅମ୍ରିତା ଶତପଥୀ ଏବଂ ଅମ୍ରିତା ଭାରତୀ ପଣ୍ଡା।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସାଧୁ ଜଣକ ବସିଛନ୍ତି, ତାଙ୍କ ଚାରିକଡ଼ରେ ଶିଷ୍ୟମାନେ ବସିଛନ୍ତି ଏବଂ ଶୀତକୁ ଟିକେ ଅଟକାଇ ରଖିବା ପାଇଁ ଧୂନିଟିଏ ଲଗାହେଇଛି। ଧୂନି ଭିତରକୁ ଗୋଟିଏ କାଠ ଖଣ୍ଡେ, ବଡ଼ କାଠ ଖଣ୍ଡେ ଦିଆହେଇଛି। କାଠଟି ଜଳୁଛି ମଧ୍ୟ, ଗୋଟିଏ ପଟରେ ନିଆଁ ଜଳୁଥିଲା ବେଳେ କାଠର ଅନ୍ୟ ପଟରେ ଧୀରେ ଧୀରେ ପାଣି ଜକେଇ ଆସୁଛି ଏବଂ କାଠ ଯେତିକି ଜଳି ଜଳି ଯାଉଛି ଏପଟରେ ପାଣି ସେତିକି ଅଧିକ ଅଧିକ ବାହାରୁଛି। ଏହି ଦୃଶ୍ୟ ଦେଖି ସାଧୁ ଜଣଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କୁହତ ଦେଖି ଏଇ ଯେଉଁ ଦୃଶ୍ୟ, ଗୋଟିଏ ପଟରେ କାଠ ଜଳୁଛି ଅନ୍ୟ ପଟରେ ପାଣି ଝରି ଯାଉଛି, ଏଥିରୁ ଶିକ୍ଷା ଲାଭ କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମେମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏଇ ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି, ଗୋଟିଏ ପଟରେ ନିଆଁ ଜଳୁଛି, ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହେଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକିଏ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକିଏ ପ୍ରଭୁଙ୍କ ଆଡ଼କୁ ଯାଉ। ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ, ଆମ ହୃଦୟର ବେଦୀ, ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁକଦେବ ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମାରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ ଭବିଷ୍ୟ ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର। ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ କହନ୍ତି।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରିଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏହି ମାସ ବେବିକନ୍ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42 ଇୟର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। ଏକ ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ଣ୍ଣକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତିବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ। ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳା ମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ରୋକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କା ମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଅଙ୍କୁଣି ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ, 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳ ମାଛି ଲାଗିବାର ସମ୍ଭାବନା ରହିଛି। ଫଳ ମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କେତେ ଜିଲ୍ଲାରେ ଗ୍ରୀଷ୍ମର ଲହରୀ ଜାରି ରହିବ। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅସହ୍ୟ ଗରମ, ଗୁଳୁଗୁଳି ସହିତ ରାତି ସମୟରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ಚಕ್ರಮ ನಮಸ್ಕಾರ ಕೆಂದು ಚಾರ್ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି ପ୍ରଚାର କରିବୁ ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1292 ଅଧ୍ୟାୟ। ଦିନ 1:20 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30ରେ। ସନ୍ଧ୍ୟା 6:20ରେ ଶୁଣିବେ ଆଦିବାସୀ ଗୀତ। ଆଜି ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ। ରାତି 7ରେ ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:30ରେ କାର୍ଯ୍ୟକ୍ରମ ଆମ ଚାଷବାସ। ରାତି 8ରେ ଶୁଣିବେ କେତୋଟି ଚଳଚ୍ଚିତ୍ର ଗୀତ। ସାପ୍ତାହିକ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:15। ରାତି 10ଟାରେ ଲୋକଗୀତ, ରାତି 10:30ରେ ଶୁଣିବେ ସିନେତରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ

0: ଉପର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡ଼ିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ବୁଧବାର ପରିବର୍ତ୍ତେ 28 ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200 ଅଧିକ ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ଼୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600 ରୁ 2000

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ

0: ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020 ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25 ଶୁଣନ୍ତୁ ଭକ୍ତିଗୀତ ସୁଭାଷ ଦାସଙ୍କ କଣ୍ଠରେ, ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ।

ଏହି ଭକ୍ତିଗୀତ ଆପଣ ଶୁଣିଥିଲେ ସୁଭାଷ ଦାସଙ୍କ କଣ୍ଠରେ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ସକାଳ 7:30। ଶୁଣନ୍ତୁ ଆଦିବାସୀ ଗୀତରେ ଜୁଆଙ୍ଗ ଗୀତ ପରିବେଷଣ କରିଛନ୍ତି କୁଶଧର ଜୁଆଙ୍ଗ ଏବଂ ସାଥୀ।

ଆମ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଜି ବି ଶିକ୍ଷା ଓ ସଚେତନତାର ଅନେକ ଅଭାବ ରହିଛି। ଅନ୍ଧବିଶ୍ୱାସକୁ ଏବେ ବି ବିଶ୍ୱାସ କରନ୍ତି ଅନେକ ସ୍ଥାନରେ। ଆଗକୁ ଆସୁଛି ବର୍ଷା, ଖରା ଯେତିକି କମିବ ବର୍ଷା ସେତିକି ଆସିବ, ମଶା ବି ସେତିକି ବଢ଼ିବେ, ସୃଷ୍ଟି ହେବ ଏକ ଅସ୍ୱାସ୍ଥ୍ୟକର ପରିବେଶ। ବିଭିନ୍ନ ସ୍ଥାନରେ ଜମି ରହୁଥିବା ଅଳିଆ ଆବର୍ଜନା ଯୋଗୁଁ ରୋଗ ଜୀବାଣୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆମେ ଆକ୍ରାନ୍ତ ହୋଇପାରନ୍ତି ବିଭିନ୍ନ ପ୍ରକାରର ଜ୍ୱର, ଝାଡ଼ା, ବାନ୍ତି ପରି ରୋଗରେ। ସାଧାରଣତଃ ଗାଁ ଗାଉଁଲିମାନଙ୍କରେ ସଚେତନତା ଅଭାବରୁ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଭିନ୍ନ ଗୁଣିଆମାନଙ୍କୁ ପସନ୍ଦ କରନ୍ତି। ଶେଷ ମୁହୂର୍ତ୍ତରେ ବି ଡାକ୍ତରଖାନାରେ ପହଞ୍ଚି ନ ପାରି ଅମୂଲ୍ୟ ଜୀବନକୁ ହରାଇ ବସନ୍ତି। ଶ୍ରୋତାବନ୍ଧୁ, ଯଦି ଆପଣ ଏପରି କିଛି ଦେଖୁଛନ୍ତି ତେବେ ସେହିପରି ସ୍ଥାନରେ ସଚେତନତାର ବାର୍ତ୍ତା ଦିଅନ୍ତୁ ଏବଂ ଅନ୍ଧବିଶ୍ୱାସରୁ ଦୂରରେ ରହି ରୋଗୀମାନଙ୍କୁ ଡାକ୍ତରଖାନାକୁ ଯିବା ପାଇଁ ସଚେତନ କରାନ୍ତୁ।

0: ଭାରତୀୟ କୃଷି କ୍ଷେତ୍ରରେ ଜଣେ ବିଶିଷ୍ଟ କୃଷି ବୈଜ୍ଞାନିକ ହେଉଛନ୍ତି ବେଞ୍ଜାମିନ୍ ପେରି ପାଲ୍। 1906 ମେ 26 ବା ଆଜିର ଦିନରେ ପଞ୍ଜାବର ମୁକୁନ୍ଦପୁରରେ ସେ ଜନ୍ମ ହୋଇଥିଲେ। 1929 ସେ କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ PhD ଡିଗ୍ରୀ ଲାଭ କରି ଫେରିଥିଲେ। 1965 ଭାରତୀୟ କୃଷି ଗବେଷଣା କେନ୍ଦ୍ରର ସାଧାରଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ। ସେ ବିଭିନ୍ନ କୃଷିର ଆଧୁନିକ ପଦ୍ଧତି ଓ ଗୋଲାପ ଉପରେ ଗବେଷଣାତ୍ମକ ପୁସ୍ତକ ରଚନା କରିଥିଲେ। କେନ୍ଦୁଝରର ସୁନା ଝିଅ, କେନ୍ଦୁଝରର ଅଖ୍ୟାତପଲ୍ଲୀ କରଡ଼ାପାଳ ଗାଁର କୁନି ଦେହୁରୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର, ଆଉ ସମସ୍ତଙ୍କୁ ମୁଁ ବି ମୋ ତରଫରୁ ନମସ୍କାର ଜଣାଉଛି। ପ୍ରଥମେ କଷ୍ଟଟା ଆସେ, କଷ୍ଟ ପରେ ଯେଉଁ ଜିନିଷଟା ଆସେ ସେଇଟା ତ ନିହାତି ଭଲ ହିଁ ହେବ। ଲାଇଫରେ ହଉ କିଛି ଅନ୍ୟ କୋଉ ସେକ୍ସନରେ ବି କଷ୍ଟ ପରେ ଯେଉଁ ଜିନିଷଟା ଆସେ ସେଇଟା ଖୁସିର ମୁହୂର୍ତ୍ତ ହିଁ ଆସେ। ସେଇଭଳିଆ ମୋ ଲାଇଫରେ ବି ସେମିତି ହେଇଥିଲା। ମୁଁ ବହୁତ ମାନେ କଷ୍ଟ କରିବାକୁ ପଡ଼ିଥିଲା। ସେ କଷ୍ଟ ପରେ ଯେହେତୁ ଗୋଟେ ଦିନ ଏମିତି ଜଣେ ଲୋକ ଯିଏକି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ମୁହଁରେ ମୋ ନାଁଟା ନବା ତ ମାନେ ଏତେ କଷ୍ଟ ଜିନିଷ କି ସହଜ ବି ନୁହଁ। ସେଇଟା ମୁଁ ଯୋଉ ଗାଁରୁ ବିଲଙ୍ଗ କରୁଛି ପରିବାରରୁ, ତ ସେଇ ପରିବାରଟା ସେଠି ଯାଇକି ପହଞ୍ଚିବାଟା ଏତେ ସହଜ କଥା ନୁହଁ। ତ ମୋ ନାଁଟା ପହଞ୍ଚିଗଲା ମାନେ ମୋର ତ ବହୁତ ସାରା ଖୁସି ହିଁ। ସମସ୍ତେ ମୋ ପାଇଁ ବି ଖୁସି, ମୋ ପରିବାର ବି ଖୁସି, ମୁଁ ବି ଖୁସି, ଆମ ଡିପାର୍ଟମେଣ୍ଟ ଖୁସି, ସମସ୍ତେ ବହୁତ ଖୁସି।
0: ଏଇ ଟସର ଶିଳ୍ପର କାର୍ଯ୍ୟ, ଆପଣ ନୂଆ ନୂଆ ଡିଜାଇନ୍ ତିଆରି କରୁଛନ୍ତି, ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଯାଇକି ଟ୍ରେନିଂ ଦେଉଛନ୍ତି।
1: ତ ଆମ ଗାଁରେ ଗୋଟେ ବୁଢ଼ା ଲୋକ, ସେ ଗୋଟେ ମେସିନ୍ ଧରିକି ସେ ସୂତା ବାହାର କରେ ଟସରରୁ। ତାକୁ ମୁଁ ବହୁତ ଟାଇମ୍ ନିରୀକ୍ଷଣ କରିକି ଦେଖେ। ତ ଯେହେତୁ ମୋ ଜେଜେବାପା ହିସାବରେ ହୁଅନ୍ତି, ତାଙ୍କୁ ପଚାରେ ଏଇଠି ଟିକେ ଟିକେ ସବୁ ସୂତା ବାହାର କରିକି ଏଥିରେ ତମେ କ'ଣ କରିଦେବ। ମୋ ଜେଜେବାପା କହିଲେ ସେ ଏଇଟା ଟିକେ ଟିକେ ହେଇଛି, ତାକୁ ସାଇତି ସାଇତି ରଖିକି ମୁଁ ଗୋଟେ ଦିନ ତାକୁ ଗୋଟେ ଚଦର ବନେଇକି ଘୋଡ଼େଇବି, ଦେଖିବୁ। ତାପରେ ଦେଖେଇଲେ ତାଙ୍କର ଗୋଟେ ଚଦର ଟସର, ସେତେବେଳେ କାଣ୍ଟିଆ ପୁରା କଳା ଦେଖାଯାଉଥିଲା, ଏତେ ଫିନିସିଂ ନଥିଲା। ତ ମୁଁ ଦେଖିକି ଏଇଟା କେତେ ବର୍ଷ ହେଲା ତମର ଚଦର, ମୁଁ ତାଙ୍କୁ ପଚାରିଲି, ସେ କହିଲେ ଆସିକି ମୋତେ ଏଇଟା 22 ହେଇଗଲାଣି, ମାନେ ଏତେ ଲାଷ୍ଟିଂ। ମୁଁ ସେଇଦିନଠୁ ଦେଖୁଛି କି ମାନେ ଇଏ କୁକୁନ ଗୋଟେ ଏମିତି ଜିନିଷ, ସେ ଏତେ ଲଙ୍ଗ୍ ଲାଷ୍ଟିଂ ହୁଏ। ଆମେ ଯେଉଁ ମାର୍କେଟରେ କପଡ଼ା କିଣୁଛେ ଆମକୁ ଗୋଟେ ବର୍ଷ ପିନ୍ଧିବାକୁ କଷ୍ଟ ଲାଗୁଛି, କିନ୍ତୁ ଇଏ 20-25 ପର୍ଯ୍ୟନ୍ତ ଲାଷ୍ଟିଂ ଯାଉଛି। ମାନେ ଏଇଟା ହିଁ ସବୁଠୁ ଭଲ ଜିନିଷ ମୋ ମାଇଣ୍ଡରେ ସେତେବେଳୁ ହିଁ ଆସିଥିଲା। ତ ସେବେଠୁ ମୋର ଇଣ୍ଟରେଷ୍ଟ ଥିଲା, ଯେହେତୁ କୁକୁନଟା ଆମ ଗାଁ ଗହଳିରେ ଚାଷ ହୁଏ, କୁକୁନ ସହିତ ଆମେ ଜଡ଼ିତ, ଆଖପାଖରେ ସବୁବେଳେ ଯେତେବେଳେ ଚାଷ ହୁଏ ଆମେ ବହୁତ ସାରା କୁକୁନ ଦେଖୁ, ତ ସେଇଥିପାଇଁ ତାର ପ୍ରତି ଗୋଟେ ଇଣ୍ଟରେଷ୍ଟ ଆସିଯାଇଥିଲା। ସେବେଠୁ ମୁଁ ମନ ଲାଗିଦେଇଥିଲା କି ମୁଁ ଏ କାମ ଆଗକୁ କରିବି। ଆମେ ଯେହେତୁ STSC ପିଲା, ST ପିଲାଙ୍କ ପାଇଁ ଆମର ପାଇଁ କିଛି ସବସିଡ଼ି ଥିଲା। ଆମେ ଗୋଟେ ମେସିନ୍ ଦେଖୁଥିଲୁ, ଆମର ଗୋଟେ ମେସିନ୍ ଥିଲା, ଯେତେବେଳେ ଆମେ ସୂତା କାଟୁଥିଲୁ ଆମେ ଗୋଟିଏ ମେସିନ୍ରେ 3 ଝିଅ ବସିକି ସୂତା କାଟୁଥିଲୁ, ସେ ଭିତରୁ 3 ଭିତରୁ ଜଣେ କିଏ ରହିଗଲେ ଆମେ ମେସିନ୍ ଚଲାଇ ପାରୁନଥିଲୁ। ତ ସେଇଟାକୁ ବି ଆମେ କହୁଥିଲୁ କି ଆମେ ଇଣ୍ଡିଭିଜୁଆଲ ଗୋଟେ ଝିଅ ଗୋଟେ ମେସିନ୍ରେ ବସିକି ଚଲାଇଲେ ଠିକ୍ ହେବ, କାହିଁକିନା ମୋ ପାଖରେ ଯେତିକି ଟାଇମ୍ ହେବ ମୁଁ 8 ଚଲାଏ, 12 ଚଲାଏ, ସେଇଟା ମୋର କାମ ହେବ। ଆଉ ତା ପାଖରେ ଯିଏ 6 ଚଲାଇବ, 4 ଚଲାଇବ, ତା ଟାଇମ୍ ଅନୁସାରେ ତାର ସେଇଟା ହେଇଯିବ। କିନ୍ତୁ ଆମେ 3 ଯେହେତୁ ଗୋଟେ ମେସିନ୍ରେ ବସେଇଥିଲୁ, ଜଣେ କିଏ ରହିଗଲେ ଆମକୁ ଅସୁବିଧା ହେଉଥିଲା, ସେଇପାଇଁ ଆମେ ବି ଚାହୁଁଥିଲୁ ଇଣ୍ଡିଭିଜୁଆଲ ଗୋଟେ ଗୋଟେ ମେସିନ୍ ସହିତ କାମ କରିବା। ସେଇଟାକୁ ଆମକୁ ଦେଇଥିଲେ ଆମର ଯେଉଁ ଦିଲ୍ଲୀରେ ଅଛନ୍ତି ରେଶମ ସୂତ୍ର, ସେ ଗୋଟେ ମେସିନ୍ ଆମକୁ ଆଣିକି ଡେମୋ ଦେଖେଇଥିଲେ। ଯେଉଁ ଛୋଟିଆ ମେସିନ୍ 2 ଆଣ୍ଡ ଅଛି, ତ ବହୁତ ସୁନ୍ଦର ମେସିନ୍, ଯେହେତୁ ଛୋଟିଆ ମେସିନ୍ ଆମେ କେଉଁଠି ବି ଟେକି ନେଇପାରିବୁ। ଆଉ ତାପରେ ତା ଦେହରେ ବ୍ୟାଟେରୀ କନେକ୍ସନ୍ ଅଛି, କରେଣ୍ଟର କନେକ୍ସନ୍ କିଛି ନଥିଲା, ବ୍ୟାଟେରୀ ସୋଲାର ପାୱାରର ଯେଉଁ ଗୋଟେ ଛୋଟ ବ୍ୟାଟେରୀ ଲାଗିଥିଲା, ସେ ବ୍ୟାଟେରୀରେ ସେ ମେସିନ୍ 24 ଚାଲୁଥିଲା। ତା ସହିତ ସେଠି ଗୋଟେ ଛୋଟ ବଲ୍ବ ବି ଲଗାଇଦେଲେ, ସେ ବଲ୍ବ ବି ଲାଇଟ୍ ବି ଦେଇପାରୁଥିଲେ। ଆଜ୍ଞା, ସେଇଥିପାଇଁ ଆମେ ସେଇ ମେସିନ୍କୁ ସିଲେକ୍ସନ୍ କରିଥିଲୁ, ନା ଏଇ ମେସିନ୍ ଆମ ପାଇଁ ଠିକ୍ ଅଛି, ଛୋଟିଆ ମେସିନ୍, ସୋଲାର ଗୋଟେ ବ୍ୟାଟେରୀ ଅଛି, ଆଉ ଛୋଟିଆ ସୋଲାର ପ୍ଲେଟ୍, ଆଉ ଗୋଟେ ଲାଇଟ୍ ବି ଅଛି, ମେସିନ୍ ଚାଲିବା ସହିତ ଲାଇଟ୍ ବି ଜଳିବ, ତ ଅସୁବିଧା ହେବନି, ସେଇଥିପାଇଁ ଆମେ ତାକୁ ହିଁ ଚୁଜ୍ କରିଥିଲୁ। ତାପରେ ମେସିନ୍ ଆସିଲା ପରେ ଯେତେବେଳେ ଆମେ ଧୀରେ ଧୀରେ ବଢ଼ି ବଢ଼ିକି ଝିଅ ସଂଖ୍ୟା ବଢ଼ିଗଲୁ, ଆମେ 70-80 ଝିଅ ଯେତେବେଳେ ହେଇଗଲୁ, ସେତେବେଳକୁ ସବୁ ମେସିନ୍ ଉପରେ ଯେତେବେଳେ ପ୍ରେସର୍ ପଡ଼ିଗଲା କି ଛୋଟ ସୋଲାର ପାୱାରରେ ସେସବୁ କାମ ହେବନି, ତ ବଡ଼ ଆକାରରେ ତାକୁ କରିବାକୁ ପଡ଼ିବ। ସେଇଥିପାଇଁ ତ 13 kW ଗୋଟେ ସୋଲାର ସିଷ୍ଟମ୍ ଲଗା ହେଇଛି ୟୁନିଟ୍ ସାରା, ପ୍ରତ୍ୟେକ ରୁମ୍ରେ ଆମର ସୋଲାର ପାୱାରର ଲାଇଟ୍, ସୋଲାର ପାୱାରର ଫ୍ୟାନ୍, ଆଉ ଯେତେ ସବୁ ମେସିନ୍ ଯାକ ଚାଲିଛି, କୁହନ୍ତୁ ରିଲିଂ ମେସିନ୍ ହେଉ, ୱିଭିଂ ମେସିନ୍ ହେଉ, ଆଉ ଆମର ଏମ୍ବ୍ରଏଡ଼ରୀ ମେସିନ୍ ହେଉ, ଡିଜିଟାଲ୍ ପ୍ରିଣ୍ଟ ହେଉ, କି ଆମର ଯେଉଁ ଷ୍ଟିଚିଂ ମେସିନ୍ ହେଉ, ସବୁ ଗୁଡ଼ାକ ଆମର ସୋଲାର ପାୱାରରେ ଏବେ ସବୁ ମେସିନ୍ ଚାଲିଛି। ଆମର ଲୁଗା ବୁଣିବାର ଦୁଇଟା ସିଷ୍ଟମ୍ ଅଛି, ଗୋଟେ ଆମର ପାୱାର ଲୁମ୍ ଅଛି, ଯେଉଁଟାକି ଅଟୋମେଟିକ୍ ଆପଣଙ୍କର ସୁଇଚ୍ ଦବାଇଦେଲେ ସେ ଅଟୋମେଟିକ୍ କପଡ଼ା ବୁଣି ହେଇକି ବାହାରିବ, ଆଉ ଗୋଟେ ଆମର ରହିଛି ହ୍ୟାଣ୍ଡଲୁମ୍, ଯେଉଁଟାକି ହାତରେ ସବୁ ଜିନିଷ କରିବାକୁ ପଡ଼ିବ। ହ୍ୟାଣ୍ଡଲୁମ୍ ଆମ ପାଖରେ ବର୍ତ୍ତମାନ ତିନିଟା ହ୍ୟାଣ୍ଡଲୁମ୍ ଅଛି। ଅବିକା ଟାଇମ୍ରେ ଆମର ଗୋଟେରେ ଧୋତି ଜୁଡ଼ ଲାଗିଛି, ଆଉ ଗୋଟେରେ ଆମର ସାଟିଂ କପଡ଼ା ଲାଗିଛି, ଆଉ ଗୋଟେରେ ଆମର ଟ୍ରସର୍ର ଶାଢ଼ୀ ଲାଗିଛି। ସେଇ ହ୍ୟାଣ୍ଡଲୁମ୍ ଉପରେ କିଛି ଡିଜାଇନ୍ ଯଦି ଆଡ଼୍ କରିବାର ଅଛି, ଆମ ପାଖରେ ଡିଜାଇନର୍ ବି ଅଛନ୍ତି, ଆଉ ହ୍ୟାଣ୍ଡଲୁମ୍ ଉପରେ ଡିଜାଇନ୍ କରିଦେବେ, ସେଇଟା ଆମ ଶାଢ଼ୀ ଉପରେ ପଡ଼ିଯିବ। ନାଇଁ ତ ଆମ ପାଖରେ ଯଦି ସାଟିଂ ବନିଗଲା, ସାଟିଂ ବନିଲା ପରେ ଆମ ପାଖରେ ଏମ୍ବ୍ରଏଡ଼ରୀ ବି ଡିଜାଇନ୍ ଅଛି, ଆମେ ଏମ୍ବ୍ରଏଡ଼ରୀ ଡିଜାଇନ୍ ବି କରିପାରୁ। ସେଇଟା ଯଦିଓ ଆମ ପାଖରେ ନ ହେଉଛି, ଆଉ କିଛି ଅଲଗା ଚିନ୍ତା କରୁଛୁ, ତାହେଲେ ଆମେ ଡିଜିଟାଲ୍ ପ୍ରିଣ୍ଟ କରିପାରିବୁ, ତା ଉପରେ ପଟ୍ଟଚିତ୍ର କରିପାରିବୁ, ନାଇଁ ତ କଲର୍ କମ୍ବିନେସନ୍ କରିକି ଆଉ କିଛି ଅଲଗା ବି ଆମେ ଟ୍ରାଇବାଲ୍ ପ୍ରିଣ୍ଟ ବି କରିପାରିବୁ। ସବୁ କାମ ଆମେ ଏଇଠି ହିଁ ଶିଖିଛୁ, ଆମେ କୁଆଡ଼କୁ ଯିବାକୁ ପଡ଼ିନି, ଆମକୁ ସବୁ ମାଷ୍ଟର୍ମାନଙ୍କୁ ଆମେ ନେଇ ଆସିଛୁ ଏଠି, କାହିଁକିନା ଆମେ ଚାହିଁଛୁ କି ଆମର ଯେଉଁ ପାଖରେ ଯେତେ ଭଲ ଜିନିଷଗୁଡ଼ାକ ଅଛି, ସେଇ ଜିନିଷଗୁଡ଼ାକୁ ଆମେ କେମିତି ଆହୁରି ଡେଭଲପ୍ କରିବୁ। ଦେଖନ୍ତୁ ଟସର ଏମିତି ଗୋଟେ ଜିନିଷ, ସିଏ ହର ଜାଗାରେ ହେଇପାରେନି, କେତେଟା ଡିଷ୍ଟ୍ରିକ୍ଟ ଦେଖନ୍ତୁ, ଆମର କେଉଁଝର ହେଲା, ସୁନ୍ଦରଗଡ଼, ମୟୂରଭଞ୍ଜ, ମାନେ ଦେଖି ଦେଖିକି ଜଙ୍ଗଲରେ ହୁଏ, ବାକି ଅନ୍ୟ ଜାଗାରେ ଏଗୁଡ଼ାକ ହେଇପାରେନି। ତ ଆମ ପାଖରେ ଯଦି ଆମେ କେଉଁଝରରେ ଟସର ଏତେ ଆଭେଲେବୁଲ୍ ଅଛି, ତାହେଲେ ଆମ ପାଖରେ ଜିନିଷଟା ଥାଇକି ଆମେ ଏଇ ଜିନିଷ ଉପରେ କ'ଣ କ'ଣ ହେଇପାରିବା ଆମେ କାହିଁକି ନ ଜାଣିବା। ସେଇଥିପାଇଁ ଆମେ ଟସରରେ ସୂତା ବାହାର କରିବାଠୁ ଆରମ୍ଭ କରିକି ଲୁଗା ବୁଣିବା, ତା ଉପରେ ଡିଜାଇନ୍ କରିବା, ଆମେ ଆ ଉପରେ ଆଉ କ'ଣ କ'ଣ ଟେକ୍ନୋଲୋଜିକୁ ୟୁଜ୍ କରିପାରିବା, ସେଇପାଇଁ ଆମେ ଆମ ସାର୍ଙ୍କୁ ଜଣେଇଥିଲୁ, ଆମ ଅଫିସ୍କୁ ଜଣେଇଥିଲୁ, ସେ ଆମକୁ ମାଷ୍ଟର୍ ଆଣିକି ଦେଇଥିଲେ, ମାଷ୍ଟର୍ ସହିତ ଡିଜାଇନର୍ ବି ଆଣିକି ଦେଇଛନ୍ତି, ଏବେ ବି ଆମ ପାଖରେ ମାଷ୍ଟର୍ ଆଉ ଡିଜାଇନର୍ ଆଭେଲେବୁଲ୍ ଅଛନ୍ତି, ତାଙ୍କଠୁ ହିଁ ଆମେ ଶିଖିଥିଲୁ, ଆମକୁ କୁଆଡ଼ୁ ବାହାରକୁ ଯିବାକୁ ପଡ଼ିନଥିଲା। ଆକ୍ଚୁଆଲି କିଛି ଲୋକ ଦେଖୁଛି ମୁଁ, ଯେଉଁମାନେ କି ଆସୁଛନ୍ତି ଇନକମ୍ କେମିତି କରିବୁ ସେଇ ଉଦ୍ଦେଶ୍ୟ ନେଇକି ଆସୁଛନ୍ତି, ଆସିଲା ପରେ ସେମାନେ ନିଜେ ନିଜେ ତାଙ୍କର ଦେଖୁଛନ୍ତି କି ମାନେ କେମିତି ସୋର୍ସରେ ଆମେ କାମ କଲେ ଆଗକୁ ବଢ଼ିପାରିବା। ମୁଁ ତାଙ୍କୁ ବେଶୀ ଟାଇମ୍ ନହେଲେ ବି ବୁଲି ବୁଲିକି ହର୍ ଟାଇମ୍ ଗାଇଡ଼ କରିକି ଦେଖେଇକି, ତମର ନିଜସ୍ୱ କାମ ଉପରେ ବିଶ୍ୱାସ ରଖ, ଭରସା ରଖ, ତମେ ଯେଉଁ କାମକୁ କରୁଛ ସେ ନିଜ କାମକୁ ନିଜେ ହିଁ ଭଲ ପାଅ, ନିଜ କାମ ଉପରେ ତମର ଯଦି ଭଲ ପାଇ ରହିବ, ନିଜ କାମ ଉପରେ ଯଦି ବିଶ୍ୱାସ ରହିବ, ଏ କାମଟା ତମକୁ ବହୁତ ଆଗକୁ ନବ, ସେମିତି କହିକି ମୁଁ ସମସ୍ତଙ୍କୁ ଗାଇଡ଼ କରେ। ଏବେ ବି ଆମର ଯେଉଁ ଅଛନ୍ତି ସିଲ୍କ ପାର୍କର ଝିଅମାନେ, ତାଙ୍କର ହଷ୍ଟେଲ ଅଛି ସେଇଠି ରହିବା ପାଇଁ, ଫେରି ବି ଆମର ହଷ୍ଟେଲ ଏପର୍ଯ୍ୟନ୍ତ ଆମର ସିକ୍ୟୁରିଟିର ବ୍ୟବସ୍ଥା ନାହିଁ, ନାଇଟ୍ରେ ଡେରେ ସିକ୍ୟୁରିଟି ରହିଛନ୍ତି, ନାଇଟ୍ରେ ସିକ୍ୟୁରିଟିର ବ୍ୟବସ୍ଥା ନାହିଁ, ତଥାପି ମୁଁ ତାଙ୍କୁ ସବୁ ଟାଇମ୍ରେ ବୁଝାଇକି ଆମେ ଲେଡ଼ି ହିସାବରେ ରହିବା, ଯେଉଁଠି ଯେଉଁ ଜାଗାରେ ଆମକୁ ଯେମିତି ଚାଲିବାର ଅଛି, ଯେଉଁ ଜାଗାରେ ଯାହା କରିବାର ଅଛି ସେଇଟା ଆମେ କରିବା, ବାକି ଆମ ସାଙ୍ଗରେ ଯେଉଁ ଆମର ଅଫିସର ଷ୍ଟାଫ୍ ଅଛନ୍ତି କି ସାର୍ ଅଛନ୍ତି, ତାଙ୍କର କହିବା ଅନୁସାରେ ଆମେ ଚାଲିବା। ଜଣେ ସାର୍ ଗୋଟେ ପିଲାଙ୍କୁ ତାକୁ ଆଗେ ବଢ଼େଇବା ପାଇଁ ହିଁ ଉପଦେଶ ଦିଅନ୍ତି, ତାକୁ ଆଗ ବଢ଼େଇବା ପାଇଁ ହିଁ କିଛି ରାଗିକି ହଉ ଭଲରେ ହଉ କହିଥାନ୍ତି, କିନ୍ତୁ ତାଙ୍କ କଥାକୁ ମାନିକି ଚଳିଲେ ତ ଆଗକୁ ଯିବା ହିଁ ସକ୍ସେସ୍ ମିଳିବ।
0: ଆପଣଙ୍କ ଘରେ ବ୍ୟବହାର ହେଉଥିବା ସୁନ୍ଦର ଫ୍ଲୋର ଟାଇଲ୍ କୁହନ୍ତୁ କି ବଗିଚାର ପାଣି ପାଇପ୍, କିମ୍ବା ଘରର ବା ବଗିଚାର ଅନେକ ଉପକରଣ, ପ୍ରାୟ ଏମାନଙ୍କ ମଧ୍ୟରୁ ଅନେକ ତିଆରି ହୋଇଥାଏ ପିଭିସି ବା ପଲି ଭିନିଲ୍ କ୍ଲୋରାଇଡ୍ ନାମକ ରାସାୟନିକ ଉତ୍ପାଦରେ। ଏହାକୁ ପ୍ରଥମେ ଉଦ୍ଭାବନ କରିଥିଲେ ଆମେରିକାର ବୈଜ୍ଞାନିକ ୱାଲ୍ଡର୍ ସିମନ୍। 1898 ମସିହା ସେପ୍ଟେମ୍ବର 10 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। 1926 ମସିହାରେ ସେ କିପରି ଏକ ଅଦରକାରୀ କଠିନ ପ୍ଲାଷ୍ଟିକ୍ ଉତ୍ପାଦରୁ ପିଭିସି ତିଆରି କରାଯିବ ତାହାର ସହଜ ପ୍ରକ୍ରିୟାକୁ ଲୋକଲୋଚନକୁ ଆଣିଥିଲେ। ତାଙ୍କର କଠିନ ପରିଶ୍ରମ ଫଳରେ ସେ ଥର୍ମୋପ୍ଲାଷ୍ଟିକ୍, ପୋଲି ୟୁରେଥ୍ରିନ୍, ସିନ୍ଥେଟିକ୍ ନେଚୁରାଲ ରବର ଏବଂ ଅଏଲ୍ ରେଜିଷ୍ଟାଣ୍ଟ ସିନ୍ଥେଟିକ୍ ରବର ବାହାର କଲେ। ୱାଲ୍ଡର୍ ସିମନ୍ 116 ପେଟେଣ୍ଟ ଆବିଷ୍କାର କରିଥିଲେ। 1999 ମସିହା ମେ 26 ତାରିଖରେ ବା ଆଜିର ଦିନରେ 101 ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ।

ଆପଣମାନେ ସମସ୍ତେ କମ୍ପ୍ୟୁଟର ବିଷୟରେ ଜାଣନ୍ତି। ଆଜିର ଯୁଗ କମ୍ପ୍ୟୁଟରର ଯୁଗ। ବିନା କମ୍ପ୍ୟୁଟରର ସାହାଯ୍ୟରେ ଯେମିତି କିଛି ହୋଇପାରିବନି। କମ୍ପ୍ୟୁଟର ଚାଲିବା ପାଇଁ ସଫ୍ଟୱେୟାରର ଆବଶ୍ୟକତା ରହିଛି। ଆମେ କମ୍ପ୍ୟୁଟରର ଭାଷା ବୁଝିପାରନ୍ତିନି କି କମ୍ପ୍ୟୁଟର ଆମ ଭାଷା ବୁଝିପାରେନି, ତେଣୁ ଏହି ଭାଷାକୁ ବୁଝିବା ପାଇଁ ସଫ୍ଟୱେୟାରର ଆବଶ୍ୟକତା ପଡ଼େ। କିନ୍ତୁ କ'ଣ ଜାଣନ୍ତି, ଏହି କମ୍ପ୍ୟୁଟର ପାଇଁ ପ୍ରଥମେ 1981 ଆମେରିକାରେ ଭାରତୀୟ ବଂଶୋଦ୍ଭବ ସତ୍ୟପାଲ ଆସିଜା କମ୍ପ୍ୟୁଟର ସଫ୍ଟୱେୟାର ପେଟେଣ୍ଟ ବାହାର କରିଥିଲେ। ଏପରିକି ଆମେ ବୁଝିବା ଭଳି ଭାଷାରେ ଏହି ସଫ୍ଟୱେୟାର କାମ କରୁଥିଲା। ତାଙ୍କୁ ଏହି ସଫ୍ଟୱେୟାର ତିଆରି କରିବା ପାଇଁ ଦୀର୍ଘ 7 ବର୍ଷ ଲାଗିଥିଲା। 1986 ସେ ସମସ୍ତେ ବୁଝିବା ପାଇଁ ହାଉ ଟୁ ପ୍ରୋଟେକ୍ଟ କମ୍ପ୍ୟୁଟର ପ୍ରୋଗ୍ରାମ୍ସ ବାହାର କରିଥିଲେ।

ଆପଣମାନେ ପିଆଇଏନ୍ ନମ୍ବର ବା ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ଶୁଣିଥିବେ ବା ଜାଣିଥିବେ। ପୃଥିବୀର ଯେକୌଣସି ଜାଗାକୁ ଚିଠି ଖଣ୍ଡିଏ ବା କିଛି ପାର୍ସଲ ପଠାଇବାକୁ ହେଲେ ଆମକୁ ପିନ୍ ନମ୍ବର ଦେବାକୁ ହୋଇଥାଏ। ଏହା ସାରା ବିଶ୍ୱରେ ଥିବା ପୋଷ୍ଟ ଅଫିସମାନଙ୍କର କୋଡ୍ ନମ୍ବର। 1972 ଅଗଷ୍ଟ 15 ତାରିଖରେ ଏହା ଭାରତରେ ପ୍ରଥମେ ବ୍ୟବହାର କରାଯାଇଥିଲା। ଭାରତରେ ବ୍ୟବହାର କରାଯାଉଥିବା ପିନ୍ ନମ୍ବର 6 ଅଙ୍କ ବିଶିଷ୍ଟ ହୋଇଥାଏ। ଏହି ସୂତ୍ରକୁ ବାହାର କରିଥିଲେ ଆର୍ ଭି ମରାଠେ। ତାଙ୍କୁ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବରର ପିତା ବୋଲି କୁହାଯାଏ। ପ୍ରଥମ ଅଙ୍କକୁ ଭାରତର ବିଭିନ୍ନ ଅଞ୍ଚଳ ଭିତରେ ସଜାଯାଇଥାଏ। ଭାରତରେ 9 ଅଞ୍ଚଳ ଭିତରେ ରାଜ୍ୟଗୁଡ଼ିକୁ ସଜାଯାଇଛି। ସାରା ଦେଶରେ ଆର୍ମି ପୋଷ୍ଟ ଅଫିସକୁ 9 ନମ୍ବର ରିଜିଅନରେ ସଜାଯାଇଥାଏ। ଦ୍ୱିତୀୟ ସଂଖ୍ୟାଟି ଉପ ଅଞ୍ଚଳ, ତୃତୀୟ ସଂଖ୍ୟାଟି ସର୍ଟିଂ ପୋଷ୍ଟ ଅଫିସ ସଂଖ୍ୟା ଏବଂ ଶେଷ 3 ସଂଖ୍ୟା ନିର୍ଦ୍ଦିଷ୍ଟ ସ୍ଥାନୀୟ ପୋଷ୍ଟ ଅଫିସକୁ ବୁଝାଏ। ଏତେ ସରଳ ଭାବେ ପିନ୍ ତିଆରି କରିଥିବା ଆର୍ଭେ ମରାଠେ 1983 ମେ 26 ତାରିଖରେ ବା ଆଜିର ଦିନରେ ମୃତ୍ୟୁବରଣ କରିଥିଲେ।

1748 ମସିହା ଆଜିର ଦିନରେ ମୋଗଲ ଶାସକ ମହମ୍ମଦ ଶାହା ଏବଂ ନାଦିର ଶାହାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଦ୍ୱାରା ଆଫଗାନିସ୍ତାନ ଭାରତରୁ ଅଲଗା ହୋଇଥିଲା। 1948 ମସିହା ଆଜିର ଦିନରେ ପାକିସ୍ତାନ ସହ ପ୍ରଥମ ବାଣିଜ୍ୟିକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। 1957 ମସିହା ଆଜିର ଦିନରେ ବମ୍ବେଠାରେ ସାଧାରଣ ଜନତା ବୀମା ଯୋଜନା ଲାଗୁ କରାଯାଇଥିଲା। ଏହା ପୂର୍ବରୁ କେବଳ ଧନୀ ଓ ପ୍ରଭାବଶାଳୀ ଲୋକମାନଙ୍କର ବୀମା କରାଯାଉଥିଲା।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10ଟା ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02ରେ ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ପୂର୍ବାହ୍ନ 10:30ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1292ତମ ଅଧ୍ୟାୟ ପ୍ରଚାର କରିବୁ। ଦିନ 1:20ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ 5:30। ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ। କେତୋଟି ଲଘୁ ସଙ୍ଗୀତ ପ୍ରଚାର କରିବୁ ରାତି 7ଟାରେ 7:30ରେ କୃଷିଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ରାତି 8ଟାରେ ଶୁଣିବେ କେତୋଟି ଚଳଚ୍ଚିତ୍ର ଗୀତ। ସାପ୍ତାହିକ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାର କରିବୁ ସାପ୍ତାହିକୀରେ ରାତି 8:15। ରାତି 10ଟାରେ ଲୋକଗୀତ, ରାତି 10:30ରେ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେତରଙ୍ଗ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

0: ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:02 ଆରମ୍ଭ କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
4: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
4: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ, BBA, BCA ରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437।

0: ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ସୁରିଲା କାର୍ଯ୍ୟକ୍ରମ ଗୀତାଞ୍ଜଳିରେ ଆପଣଙ୍କୁ ଜଣାଉଛୁ ଅନେକ ଅନେକ ସ୍ୱାଗତ ଏବଂ ଅଭିନନ୍ଦନ। ଶ୍ରୋତା ବନ୍ଧୁ, ଆଜିର ଏ ସଙ୍ଗୀତମୟ ଆସରରେ ଆମେ ବିଷୟ ରଖିଛୁ ଆକାଶବାଣୀର ସୁବର୍ଣ୍ଣ ସ୍ମୃତି, ନବେ ବର୍ଷର ଅବିସ୍ମରଣୀୟ ଯାତ୍ରା। ହଁ ଶ୍ରୋତା ବନ୍ଧୁ, ସମୟର ସ୍ରୋତରେ ଅନେକ କିଛି ବଦଳି ଯାଇଛି। ମଣିଷର ଜୀବନଶୈଳୀ ବଦଳିଛି, ମନୋରଞ୍ଜନର ମାଧ୍ୟମ ବଦଳିଛି, କିନ୍ତୁ ଗୋଟିଏ ଶବ୍ଦ ଆଜି ମଧ୍ୟ ହୃଦୟକୁ ସେହିଭଳି ଛୁଉଁଛି। ସେ ଶବ୍ଦ ହେଉଛି ଆକାଶବାଣୀ। ଗାଁର ମାଟି ଘରଠାରୁ ସହରର ବ୍ୟସ୍ତ ଜୀବନ ପର୍ଯ୍ୟନ୍ତ ଆକାଶବାଣୀ ସଦା ରହିଛି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ। କେବେ ସକାଳର ଭକ୍ତିମୟ ପ୍ରାର୍ଥନା, କେବେ ଦେଶଭକ୍ତିର ସୁର, ଆଉ କେବେ ପ୍ରେମ, କେବେ ବିରହ, ଆଉ କେବେ ଜୀବନର ଅନୁଭବକୁ ନେଇ ଗଢ଼ା ସୁମଧୁର ଗୀତ। ପ୍ରତ୍ୟେକ ମୁହୂର୍ତ୍ତରେ ଆକାଶବାଣୀ ମଣିଷର ଭାବନା ସହ ଯୋଡ଼ି ହୋଇଛି। ନବେ ବର୍ଷର ଏହି ସୁନେଲି ଯାତ୍ରାର ଅଧ୍ୟାୟରେ ଅନେକ କଳାକାର, କବି, ସଙ୍ଗୀତକାର ଓ ଘୋଷକଙ୍କ ସ୍ୱର ଆଜି ମଧ୍ୟ ଶ୍ରୋତାଙ୍କ ମନରେ ଅମର ହୋଇ ରହିଛି। ତେବେ ଆସନ୍ତୁ ସେହି ସୁବର୍ଣ୍ଣ ସ୍ମୃତିର ପଥରେ କିଛି ସମୟ ଚାଲିବା ଆଜିର ଗୀତାଞ୍ଜଳିରେ ଆଉ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ।
1: ଆଲୋ ବାଣୀ, ତୁ ପାରୁଛୁ କି ନାହିଁ ଶୁଣି, ଆଲୋ ବାଣୀ ତୁ ପାରୁଛୁ କି ନାହିଁ ଶୁଣି, ମୋ ଦୈତାରି ଲୁହା ଖଣି, ମୋ କେଦାର ଗୌରୀ ପାଣି, ହେ ପାଣି ହେ ପାଣି ହେ ପାଣି।

ସନ୍ଧ୍ୟା ହେଲେ ଘରର ସମସ୍ତେ ଏକାଠି ବସି ଗୀତ ନାଟକ କିମ୍ବା ସମ୍ବାଦ ଶୁଣିଥିଲେ। ସେଥିରେ ଥିଲା ଏକ ଅଲଗା ଆତ୍ମୀୟତା, ଏକ ଅଲଗା ଆନନ୍ଦ। ଆଜିର ଏହି ଡିଜିଟାଲ ଯୁଗରେ ମଧ୍ୟ ସେହି ସ୍ମୃତି ମନକୁ ଛୁଇଁଯାଏ, କାରଣ ଆକାଶବାଣୀ କେବଳ ମନୋରଞ୍ଜନ କରେନି, ସେ ଲୋକଙ୍କୁ ଏକାଠି କରେ।

ଆକାଶବାଣୀର ଯାତ୍ରା କେବଳ ସଙ୍ଗୀତରେ ସୀମିତ ନୁହେଁ, ଏହା ସାହିତ୍ୟ, ସଂସ୍କୃତି ଓ ସଚେତନତାର ମଧ୍ୟ ଏକ ଶକ୍ତିଶାଳୀ ମାଧ୍ୟମ। କୃଷକଙ୍କ ପାଇଁ କୃଷି କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ ପ୍ରସାରଣ, ମହିଳା ଆଉ ଯୁବପିଢ଼ିଙ୍କ ପାଇଁ ବିଶେଷ ଆଲୋଚନାଧର୍ମୀ କାର୍ଯ୍ୟକ୍ରମ, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଥାଏ ସମାଜକୁ ଆଗକୁ ନେବାର ପ୍ରୟାସ। ଏ ମାଧ୍ୟମ ଅନେକ ନୂଆ କଳାକାରଙ୍କୁ ଦେଇଛି ନୂଆ ପରିଚୟ। ଅନେକ ସ୍ୱର ପ୍ରଥମେ ଆକାଶବାଣୀ ମାଧ୍ୟମରେ ପହଞ୍ଚିଛି ଲୋକଙ୍କ ହୃଦୟକୁ। ତେବେ ଆସନ୍ତୁ ସେ ସୁରିଲା ପରମ୍ପରାକୁ ସ୍ମରଣ କରି ଶୁଣିବା ପରବର୍ତ୍ତୀ ଗୀତ।

ଦର୍ଶକଙ୍କ ସେଇ ଆତ୍ମୀୟ କଣ୍ଠ, ଗୀତର ମଧୁର ସ୍ୱର ଏବଂ ନାଟକର ଜୀବନ୍ତ ଉପସ୍ଥାପନା ସବୁବେଳେ ଶ୍ରୋତାଙ୍କ ହୃଦୟରେ ଗୋଟିଏ ସୁନ୍ଦର ଅନୁଭୂତି ହୋଇ ରହିଯାଏ।

0: 2013 when reports last came in. And with that, we end this news bulletin.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: कस्टमर केयर तरफ़ फोन आसी थिला, कहुथिले तमरा 50,000 रिवार्ड पॉइंट्स एक्सपायर हेइ जिवो। ए लिंक पर थी एपीके डाउनलोड करिनियंतु।
6: ठीक लागुनी, स्कैम भी हेइ पारे।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ ଅପରାହ୍ନ 1:20:10 ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଋତୁଚକ୍ରର ପରିବର୍ତ୍ତନ ସହ ଆମ ଜୀବନଶୈଳୀରେ ମଧ୍ୟ ଭିନ୍ନତା ଆରମ୍ଭ ହୋଇଛି। ଆଗରୁ ଆମେ ଯେଉଁ ପ୍ରକାରର ଜୀବନ ବା ରୋଗ ସହ ଜଡ଼ିତ ଥିଲେ, ଏବେ ଅଲଗା ପ୍ରକାରର ପରିବେଶ, ଜଳବାୟୁ, ନୂତନ ରୋଗ ଆମମାନଙ୍କୁ କବଳିତ କରୁଥିବା କଥା ଆମେ ଜାଣନ୍ତି।
1: ପ୍ରକୃତରେ ମଣିଷ ହୁଅନ୍ତୁ ବା ଜୀବଜନ୍ତୁ, ରୋଗ ତ ଏକ ସାଧାରଣ କଥା। ରୋଗ ନ ହେବା ପାଇଁ ପ୍ରତିକାର ଯେତିକି ବଡ଼ କଥା, ରୋଗ ହେବା ପରେ ଏହାର ଚିକିତ୍ସା କରିବା ପାଇଁ ଠିକ୍ ସମୟରେ ପଦକ୍ଷେପ ନେବା ମଧ୍ୟ ନିହାତି ଜରୁରୀ।
0: ସଂସ୍କୃତରେ ଏକ କଥା ଅଛି, ଶରୀର ମାଧ୍ୟମ ଖଳୁ ମାଧ୍ୟମ, ଅର୍ଥାତ୍ ଶରୀର ଅଛି ମାନେ ରୋଗ ବି ଅଛି। ତେବେ ସରକାରୀ ସ୍ତର ଓ ଡିଏମ୍ଏଫ୍ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ରୋଗକୁ ଉପଶମ କରିବା ପାଇଁ ଓ ରୋଗୀକୁ ଉତ୍ତମ ଚିକିତ୍ସା ଦେବା ପାଇଁ। ମା ଗର୍ଭରେ ଥିବା ଶିଶୁଙ୍କର ଯତ୍ନଠାରୁ ଆରମ୍ଭ କରି ମଣିଷର ଶେଷସ୍ଥାନ ମଶାଣୀ ଯାଏ ଏହି ମଣିଷ କିପରି ପ୍ରତ୍ୟେକଟି ସ୍ତରରେ ସହାୟତା ପାଇପାରିବ, ସେଥିପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ସ୍ୱାସ୍ଥ୍ୟସେବା ପାଇଁ ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯିବା ସହିତ ଡିଏମ୍ଏଫ୍ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା କରାଯାଉଛି।
1: ଡିଏମ୍ଏଫ୍ ତରଫରୁ ଡିଜିଟାଲ ଡିସ୍ପେନ୍ସାରୀ, ଡିଏମ୍ଏଫ୍ ଆମ୍ବୁଲାନ୍ସ, ଜରାଇରୁ ଜରା ପର୍ଯ୍ୟନ୍ତ ଅନେକ ସହାୟତା ଓ ସୁବିଧା ସରକାର ଯୋଗାଇଦେବା କଥା ଆମେ ଜାଣନ୍ତି। ମଣିଷ ଜୀବନରେ ହସ ଟିକିଏ ପାଇଁ ସବୁ ସ୍ତରରେ ଆଗେଇ ଆସୁଛି ସହାୟତାର ହାତ।

0: ଆମେ କଥା ହେଉଥିଲେ ସରକାରୀ ଓ ଡିଏମ୍ଏଫ୍ ସହାୟତା ଓ ରୋଗଗ୍ରସ୍ତ ଲୋକଙ୍କ କଥା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା ପାଇଁ ଅନେକ ପଦକ୍ଷେପ ତ ନିଆଯାଉଛି, ତା ସହ ସାଧାରଣ ଲୋକଙ୍କ ପାଇଁ ରହିଛି ବିଭିନ୍ନ ସ୍ୱାସ୍ଥ୍ୟ ଓ ଚିକିତ୍ସା ଯୋଜନା।
1: ଆମେ ସମସ୍ତେ ଜାଣନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ସହାୟତାରେ କଟକ ଓ ଭୁବନେଶ୍ୱରର ସୁନାମଧନ୍ୟ ଡାକ୍ତରମାନେ ବା ସୁପର ସ୍ପେଶାଲିଷ୍ଟମାନେ ଆସି ଚିକିତ୍ସା ସେବା ଯୋଗାଉଛନ୍ତି।
0: ତା ସହିତ ପୂର୍ବବତ୍ ଚାଲୁ ରହିଛି ଡିଏମ୍ଏଫ୍ ସଞ୍ଜୀବନୀ। ଏହି ଡିଏମ୍ଏଫ୍ ସଞ୍ଜୀବନୀ, ଯାହାକି ଗତ 6 ବର୍ଷରୁ ଅଧିକ ସମୟ ଧରି ଅନେକ ରୋଗୀଙ୍କୁ ସହାୟତା ଯୋଗାଇଦେବା ସହିତ ଏବେ ପ୍ରତ୍ୟେକ ମାସ ପ୍ରାୟ 600ରୁ ଅଧିକ ରୋଗୀ ଏବଂ 1200ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିପାରୁଛି। ଡିଏମ୍ଏଫ୍ ସଞ୍ଜୀବନୀ ଏପରି ଏକ ସହାୟତା

0: ତାହା ଆମ ପାଇଁ ବେଶ୍ ଉପକାରୀ। 2020 ମାର୍ଚ୍ଚ ମାସରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଲୋକାର୍ପିତ ହୋଇଥିଲା। ରୋଗୀମାନଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ରୋଗୀଙ୍କ ସାଙ୍ଗରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବା ଏସ୍ସିବିକୁ ଯାଉଥିବା ଦୁଇଜଣ ଆଟେଣ୍ଡାଣ୍ଟଙ୍କ ରହିବା ଓ ଖାଇବା ଖର୍ଚ୍ଚ ବହନ କରୁଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଡିଏମ୍ଏଫ୍ର ମୁଖ୍ୟ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏହି ଡିଏମ୍ଏଫ୍ ସଞ୍ଜୀବନୀ କାର୍ଯ୍ୟକ୍ରମର ନିୟମିତ ତଦାରଖ ଓ ସମୀକ୍ଷା କରୁଛନ୍ତି।
1: ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ କେବଳ ଯେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉଛି ତାହା ନୁହେଁ, ରୋଗୀମାନେ କେଉଁ ୱାର୍ଡ଼ର କେଉଁ ବିଭାଗରେ ଭର୍ତ୍ତି ହେବେ, କିପରି ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇବେ ତାହାର ତଦାରଖ କରିଥାନ୍ତି। ଯଦି କୌଣସି କାରଣରୁ ରୋଗୀ ମୃତ୍ୟୁମୁଖରେ ପଡ଼େ, ତେବେ ସେମାନଙ୍କ ଗ୍ରାମକୁ ମୃତ ଶରୀର ଆଣିବାର ବ୍ୟବସ୍ଥା ମଧ୍ୟ ଡିଏମ୍ଏଫ୍ ସଞ୍ଜୀବନୀ କରିଥାଏ।
0: କଟକ ବଡ଼ ମେଡିକାଲକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ ଅନେକ ଉପକୃତ ହୋଇପାରୁଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆନନ୍ଦପୁର ଉପଖଣ୍ଡ ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଏସ୍ସିବିକୁ ଯାଉଥିବା ଯେକୌଣସି ରୋଗୀ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହେଉଥିବା ବେଳେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ପାଇଁ ସେବା ଯୋଗାଉଥିବା ବ୍ୟକ୍ତିମାନେ ସ୍ୱତଃପ୍ରବୃତ୍ତ ଭାବେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରି କଟକଠାରେ ବିଭିନ୍ନ ବ୍ୟବସ୍ଥା କରିଥାନ୍ତି।
1: ଏକ ସୂଚନାରୁ ଜଣାପଡ଼ିଛି ଯେ କେନ୍ଦୁଝର ଜିଲ୍ଲାରେ 2024 ଏପ୍ରିଲ ମାସଠାରୁ 2026 ଏପ୍ରିଲ ମାସ ପର୍ଯ୍ୟନ୍ତ 14,960 ଜଣ ରୋଗୀ ଏହି ସଂସ୍ଥା ମାଧ୍ୟମରେ ଉପକୃତ ହୋଇଥିବା ବେଳେ 29,920 ଜଣ ରୋଗୀଙ୍କ ସମ୍ପର୍କୀୟ ଏହି ସମୟ ମଧ୍ୟରେ ରହିବା ଏବଂ ଖାଇବା ସୁବିଧା ପାଇଛନ୍ତି। ଏହି 2 ବର୍ଷ ସମୟ ମଧ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ 1,953 ଜଣ ଚିକିତ୍ସିତ ବ୍ୟକ୍ତି ପରଲୋକ ଗମନ କରିଥିବାରୁ ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଅଣାଯାଇଛି।
0: ଡିଏମ୍ଏଫ୍ ସହାୟତାରେ କଟକଠାରେ ସେବା ପ୍ରଦାନ କରୁଥିବା ନିୟୋଜିତ ସଂସ୍ଥା ବା ପିଏଫ୍ସିର ସଂଯୋଜକ ଲୋକନାଥ ବାରିକ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ କହନ୍ତି।
2: ଆଜ୍ଞା ନମସ୍କାର।
3: ଆଜ୍ଞା ନମସ୍କାର
2: ଲୋକନାଥ ବାବୁ, ନିଶ୍ଚିତ ଭାବରେ ଡିଏମ୍ଏଫ୍ ସଞ୍ଜୀବନୀ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ଏହା ଏକ ବେଶ୍ ଲୋକ କଲ୍ୟାଣକାରୀ ବା ରୋଗୀ କଲ୍ୟାଣକାରୀ ଅନୁଷ୍ଠାନ କାର୍ଯ୍ୟକ୍ରମ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରର ବିଶେଷ ବେତାର କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଲୋକନାଥ ବାବୁ, ଡିଏମ୍ଏଫ୍ ସଞ୍ଜୀବନୀ କିପରି ଭାବରେ ଲୋକଙ୍କୁ ସେବା ଯୋଗାଇଥାଏ ଟିକେ ବିସ୍ତୃତ ଭାବରେ କହିବେ।
3: ପ୍ରଥମ ତ ଯେହେତୁ ଆମ କେନ୍ଦୁଝର ଜିଲ୍ଲା ଟିକେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସେମାନେ କଟକ ତାଙ୍କୁ ଯେତେବେଳେ ବି ରେଫର କରାଯାଏ କୌଣସି ଅତି ମାନେ ଆକ୍ସିଡେଣ୍ଟ କେସ୍ ହଉ କିମ୍ବା ଯେକୌଣସି ରୋଗ ବ୍ୟାଧି ହେଲେ ସେମାନେ କଟକକୁ ଆସିବାକୁ ୟା ପୂର୍ବରୁ ରାଜି ହେଉନଥିଲେ। କାରଣ କଟକ ଏତେ ଦୂର, ତାଙ୍କୁ କିଏ ସହଯୋଗ କରିବ, କିଏ ତାଙ୍କୁ ଏଠି ହେଲ୍ପ କରିବ, କୋଉଠି ଡିପାର୍ଟମେଣ୍ଟ କଣ କେମିତି ମେଡିସିନ କଣ ଏସବୁ ବିଷୟରେ ତାଙ୍କୁ ବହୁତ ଅବଜ୍ଞା ଆମ କେନ୍ଦୁଝର ଜିଲ୍ଲାର ଲୋକ। ତାପରେ ଯେତେବେଳେ ଆମର ସଞ୍ଜୀବନୀ ଏଇଟା ଆରମ୍ଭ ହେଲା, ସେବେଠାରୁ ଲୋକ ଜାଣିଲେ ନାହିଁ ଯେ ଆମେ ଏତେ ଦୂରରୁ ଗଲେ ବି ଆମର କେହି ଜଣେ ସେଠି କେହି ଅଛନ୍ତି ଆମକୁ ଯିଏ ହାତ ଧରିକି ନେଇକି ୱାର୍ଡରେ ପହଞ୍ଚେଇବା ହଉ କିମ୍ବା ତାଙ୍କୁ କୋଉଠି ଡକ୍ଟର କେମିତି ଦେଖେଇବେ, କୋଉଠି ବ୍ଲଡ ଟେଷ୍ଟ ହବ କଣ ହବ, ସେଇଟା ଆମେ ସଞ୍ଜୀବନୀର ଯେତିକି ଆମେ କର୍ମଚାରୀ ଅଛୁ ସେଇଟା ଆମେ ନିଜ ମାନେ ସେବା ରୂପରେ ଆମେ ଗ୍ରହଣ କରିକି ଆମେ ଆଜି କାମ କରିଆସୁ।
2: କିପରି ଭାବରେ କେନ୍ଦୁଝର ଜିଲ୍ଲାରେ ତ 3 ଗୋଟି ସ୍ଥାନରୁ ଆମର ପ୍ରାୟତଃ ରୋଗୀମାନେ ଯାଆନ୍ତି। ଗୋଟିଏ ହଉଛି ଆନନ୍ଦପୁର ସବ୍ ଡିଭିଜନାଲ ହସ୍ପିଟାଲ, କେନ୍ଦୁଝର ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ହସ୍ପିଟାଲ ଏବଂ ଆଉ ଗୋଟେ ଚମ୍ପୁଆ ସବ୍ ଡିଭିଜନାଲ ହେଡକ୍ୱାର୍ଟର ହସ୍ପିଟାଲ। ଏହା ସହିତ ଆପଣ ମେଡିକାଲ କଲେଜ ଯାହା ଆମର କେନ୍ଦୁଝରରେ ଖୋଲିଛି, ମେଡିକାଲ କଲେଜର ପେସେଣ୍ଟ ମାନଙ୍କୁ ଆପଣ ମଧ୍ୟ ସହାୟତା ଦଉଛନ୍ତି କି?
3: ଆଜ୍ଞା ସାର୍ ଦଉଛୁ।
2: ଗୋଟେ ରୋଗୀଟିଏ କେନ୍ଦୁଝରରୁ ବା ଚମ୍ପୁଆରୁ ବା ଆନନ୍ଦପୁର ବାହାରିବା ଠାରୁ ସେଠି ସେବା ପାଇବା ପର୍ଯ୍ୟନ୍ତ କଣ କଣ କରିବାକୁ ପଡିଥାଏ ଟିକେ ବିସ୍ତୃତ ଭାବରେ କହିବେ।
3: ଆଜ୍ଞା, ଆମର 3 ଜାଗାରେ ହେଲ୍ପ ଡେସ୍କ ଆମର ସ୍ୱତନ୍ତ୍ର ଅଛି, ଚମ୍ପୁଆରେ ବି ଅଛି, କେନ୍ଦୁଝର ଡିଏଚ୍ଏଚ୍ରେ ଯୋଉ ଆପଣଙ୍କର ଟିକେଟ୍ କାଉଣ୍ଟର ପାଖରେ ଅଛି, ଆମର ଆନନ୍ଦପୁର ହସ୍ପିଟାଲର ଟିକେଟ୍ କାଉଣ୍ଟର ପାଖରେ ଆମର ଗୋଟେ ସ୍ୱତନ୍ତ୍ର ସଞ୍ଜୀବନୀର ହେଲ୍ପ ଡେସ୍କ ଅଛି। ଯେତେବେଳେ ବି କୌଣସି ପେସେଣ୍ଟ ରେଫର ହୁଅନ୍ତି, ରେଫର ଟିକେଟ୍ଟା ସେଟିଂ ନେଲା ପରେ ଆମର ହେଲ୍ପ ଡେସ୍କ ଯୋଉ ଷ୍ଟାଫ୍ ଅଛନ୍ତି ସିଏ ଆମର ସ୍ୱତନ୍ତ୍ର ଗୋଟେ ଗୁଗୁଲ୍ ସିଟ୍ ଅଛି, ସେଠି ଏଣ୍ଟ୍ରି କରିଦେଲେ ତାଙ୍କର ଆଧାର କାର୍ଡ ଡିଟେଲ୍ସ ସବୁ ଦେଲା ପରେ ଯୋଉ ଏଣ୍ଟ୍ରିଟା ହୁଏ ୱିଦିନ୍ ଏ ମିନିଟ୍ରେ ଆମ ଯୋଉ ଏସ୍ସିବିରେ ଯୋଉ ହେଲ୍ପ ଡେସ୍କ ଅଛି ହେଲ୍ପ ଡେସ୍କରେ ରିଫ୍ଲେକ୍ଟ କରିଯାଏ, ଯାହାଦ୍ୱାରା ଯାହାର ମୋବାଇଲ ନମ୍ବର ହଉ କିମ୍ବା କିଛି ଲୋକ ଅଛନ୍ତି କାହାର ମୋବାଇଲ ନମ୍ବର ବି ନଥାଏ, ତ ସେଇ କେସ୍ରେ କ'ଣ ହୁଏ ନା ଆମେ ଆମ୍ବୁଲାନ୍ସ ଷ୍ଟାଫ୍ଙ୍କର ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତି ଆମ ପିଲାମାନେ। ଏଣ୍ଟ୍ରି କଲା ପରେ ଆମେ ତା ଥ୍ରୁ ଡାଇରେକ୍ଟ ସାଙ୍ଗେ ସାଙ୍ଗେ ୱିଦିନ୍ ଏ ମିନିଟ୍ କିମ୍ବା 5 ମିନିଟ୍ ଭିତରେ ଆମେ ତାଙ୍କୁ ବାଇ ଫୋନ୍ ଫଲୋ ଅପ୍ କରୁ ନା କେତେବେଳେ ବାହାରିଲେ କେତେ ଜଣ ଆପଣ ସାଙ୍ଗରେ ଅଛନ୍ତି, କ'ଣ ପ୍ରୋବ୍ଲେମଟା ହେଇଛି। ତ ଯାହାଦ୍ୱାରା ବାଇ ରୋଡ଼ରେ ମନେକର ଯେ ଗୋଟେ ପେସେଣ୍ଟ କେଉଁଝରରୁ ବାହାରିଲା,
2: ଆଜ୍ଞା
3: କେଉଁଝରରୁ କଟକ ବାହାରିବାକୁ ତାକୁ 4 ଘଣ୍ଟା ଲାଗିବ।
2: ଆଜ୍ଞା
3: 4 ଘଣ୍ଟା ଭିତରେ ମିନିମମ୍ ଆମର 4 ଥର କିମ୍ବା 5 ଥର କଲ୍ ଯିବ, ତାହେଲେ କୋଉଠିକି ପହଞ୍ଚିଲେ, ଲାଷ୍ଟ ଲୋକେସନ୍ କ'ଣ। ତାପରେ ଡ୍ରାଇଭରଙ୍କ ସହିତ କଥା ହେବେ, ଫାର୍ମାସିଷ୍ଟଙ୍କ ସହିତ କଥା ହେବେ, ଲୋକଙ୍କ ସହିତ କଥା ହେବେ, ହେଲେ କ'ଣ ହବ, ତାଙ୍କୁ ଟିକେ ଆଶ୍ୱାସନା ମିଳେ ଯେ ନାଇଁ ଆମେ ପହଞ୍ଚିବା ଯାଏ କୌଣସି ପ୍ରୋବ୍ଲେମ୍ ନାହିଁ।
2: ଆଜ୍ଞା
3: ଯେତେବେଳେ ୱାନ୍ ସେଠି ପହଞ୍ଚି ଯାଆନ୍ତି, ପହଞ୍ଚିବାର ପୂର୍ବରୁ ଆମ ପିଲା କଣ୍ଟାକ୍ଟରେ ଥାନ୍ତି, ଲୋକେସନ୍ ୱାଇଜ୍ ଟ୍ରାକ୍ କରିଥାନ୍ତି ଯେ କେତେ ସମୟ ଆଉ ଲାଗିବ। ସୋ ଦେଟ୍ ସେମାନେ କ'ଣ କରନ୍ତି, ମନେକର ଯେ ଗୋଟେ ଆକ୍ସିଡେଣ୍ଟ ପେସେଣ୍ଟ ଆସିଲା, ତ ତାକୁ ଟ୍ରମା କାଜୁଆଲିଟି, ପାଖରେ ହିଁ ଆମ ଅଫିସ୍ ବି ଅଛି, ସେ ଟ୍ରମା କାଜୁଆଲିଟି ଆମ ପିଲା ପଢ଼େଇଲେ, ସାଙ୍ଗେ ସାଙ୍ଗେ ପେସେଣ୍ଟକୁ ନିଜେ ଷ୍ଟ୍ରେଚର୍ ଓହ୍ଲେଇକି ନେଇକି ଗଲେ, ଟିକେଟ୍ଟେ କଲେ, କୋଉ ଡକ୍ଟରକୁ ସର୍ଜରୀ ହଉ ଅର୍ଥୋପେଡିକ ହଉ ଯାହାକୁ ଦେଖେଇବା କଥା ନିଜେ ଦେଖେଇବେ। ଦେଖେଇଲା ପରେ ଧର ବ୍ଲଡ୍ ଟେଷ୍ଟ ହବ, ସିଟି ସ୍କାନ୍ ହବ, କ'ଣ ହବ, ନିଜେ ପିଲା ନେଇକି ଯିବେ, ସିଟି ସ୍କାନ୍ ହଉ, ବ୍ଲଡ୍ ଟେଷ୍ଟ ହଉ, ଏସବୁ କରେଇଲା ପରେ ପୁଣି ଫର୍ଦର ଯାହା ଟ୍ରିଟମେଣ୍ଟ ହବ, ଅପ୍ ଟୁ ୱାର୍ଡ ଯିବା ଯାଏ ଆମ ପିଲାମାନେ ତାଙ୍କ ସହିତ ଥାଆନ୍ତି।
2: ଆଜ୍ଞା, ଇଏ ଗଲା ଆଜ୍ଞା ପେସେଣ୍ଟର କଥା। ପେସେଣ୍ଟ ସାଙ୍ଗରେ ଯୋଉମାନେ ଯାଇଛନ୍ତି ସେମାନଙ୍କ ପାଇଁ
3: ଆଜ୍ଞା
2: କିଛି ବ୍ୟବସ୍ଥା ଆପଣ କରିଥାନ୍ତି କି?
3: ହଁ, ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଦିନ ଆସିବା ଆସିଲାଠୁ ପ୍ରତିଦିନ ତାଙ୍କୁ 200 ଟଙ୍କା ଲେଖାଏ, 2 ଜଣଙ୍କୁ, ଯେହେତୁ ଆଗରୁ 2 ଜଣ ପାଉଥିଲେ, ଯେହେତୁ 2 ଜଣଙ୍କ ନାଁ ହିଁ ସେଠି ଏଣ୍ଟ୍ରି ହୁଏ, 2 ଜଣଙ୍କୁ ପ୍ରତିଦିନ 200 ଟଙ୍କା ଲେଖାଏ, ତାଙ୍କ ଫୁଡିଂ ହିସାବରେ ତାଙ୍କ ଖାଦ୍ୟ ଖର୍ଚ୍ଚ ଦିଆଯାଏ। ପ୍ଲସ୍ ଆମର ରହିବା ପାଇଁ ରାତିରେ ତ ୱାର୍ଡ ଭିତରେ ସମସ୍ତଙ୍କୁ ଆଲାଉ ହୁଏନି, କାରଣ ଜଣେ ପେସେଣ୍ଟ ପରେ ଜଣେ ଆଟେଣ୍ଡାଣ୍ଟ ରହିବ, ରାତିରେ ଜଣେ ରହିଲେ 3 ଜଣ ଅଲଟରନେଟ୍ କରିବେ। ସେଥିପାଇଁ ଆମର ସ୍ୱତନ୍ତ୍ର ରହିବା ପାଇଁ ଗୋଟେ ଜାଗା ଅଛି, ଯୋଉଠିକି ଆମେ ତାଙ୍କୁ ଖଟ ଦେଇଛୁ, ତାପରେ ତକିଆ ଦେଇଛୁ, ଫ୍ୟାନ୍ ବି ଲାଗିଛି, ସେଠି ଆରାମରେ ସେମାନେ ରେଷ୍ଟ ନେଲେ। ସାଇଡ଼ରେ ଟଏଲେଟ୍ ଫଏଲେଟ୍ ଅଛି, ଟଏଲେଟ୍ ଗଲେ ତା ସାଇଡ଼ରେ ହିଁ ଆମ ଅଫିସ, କିଛି ବି ଅସୁବିଧା ହେଲେ 24x7 ଆମ ଅଫିସ୍ ଅପରେଟ୍ ରହୁଛି, ସେଥିରେ ତାଙ୍କୁ ଯାହା ବି ଅସୁବିଧା ହୁଏ, କେତେବେଳେ କାହାର ବ୍ଲଡ଼ ଦରକାର ହେଲେ ବି ଆମେ ଯାଇକି ସାହାଯ୍ୟ କରିଦେଉଛୁ, କିମ୍ବା ଅପରେସନ୍ ଡିଲେ ହେଲେ ଡକ୍ଟରଙ୍କ ସହିତ କଥା ହେଇକି ନାଇଁ ସାର୍ ଏଟା ଟିକେ ଜଲ୍ଦି ଅଛି, ଇଏ ଅଛି, ସିଏ ଅଛି କହିଲେ ଡକ୍ଟର ମାନେ ଆମକୁ ବି ସପୋର୍ଟ କରୁଛନ୍ତି।
2: ଆଜ୍ଞା, ତେବେ ଲୋକନାଥ ବାବୁ ଆପଣଙ୍କର ପାଖାପାଖି ଆପଣଙ୍କ ଡିଏମ୍ଏଫ୍ ସଞ୍ଜୀବନୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକରେ କେତେ
3: ଆଜ୍ଞା
2: ପାଖାପାଖି ଷ୍ଟାଫ୍ ଆପଣଙ୍କର ଅଛନ୍ତି ଏମିତି ସହାୟତା ଦିଅନ୍ତି?
3: ସାର୍, ଆମର ଏବେ 21 ଜଣ କୋଡିନେଟର ଆଉ ଷ୍ଟାଫ୍ ମିଶିକି ସମସ୍ତେ, ଯେମିତି ଆମର ସାନିଟାରୀ ୱାର୍କର ଅଛନ୍ତି, ଅଫିସ ଆଟେଣ୍ଡାଣ୍ଟ ଅଛନ୍ତି, ଆମର ଯୋଉ ଏଏସ୍ସି ଯୋଉଠି ଆଟେଣ୍ଡାଣ୍ଟ ମାନେ ଆସିକି ରୁହନ୍ତି, ତାଙ୍କର କେୟାର ଟେକର ଜଣେ ମେଲ୍ ଜଣେ ଫିମେଲ୍ ଅଛନ୍ତି, ଏମିତିକି ଅଛନ୍ତି ଆମର 21 ଜଣ ଷ୍ଟାଫ୍ ଅଛନ୍ତି।
2: 21 ଜଣ ଷ୍ଟାଫ୍ ଅଛନ୍ତି, ତଥାପି ପାଖାପାଖି କେନ୍ଦୁଝର ଜିଲ୍ଲାରୁ 3 ଗୋଟି ସ୍ଥାନରୁ କେତେ ଖଣ୍ଡେ ଯାଉଥିବେ ପେସେଣ୍ଟ ପାଖାପାଖି ଏବେ କେବେ କେତେ ଲେଖା ଯାଉଛନ୍ତି ଏବଂ ଆଗରୁ କେତେ ଲେଖା? 5 ବର୍ଷ ପର୍ଯ୍ୟନ୍ତ ଆପଣ ଚାକିରି କଲେଣି, ପ୍ରାରମ୍ଭରୁ ଆପଣଙ୍କ ଚାକିରି ଜୀବନ ପ୍ରାରମ୍ଭରୁ କେତେ ଯାଉଥିଲେ ଏବେ କେତେ ପାଖାପାଖି ଯାଉଛନ୍ତି?
3: ନାଇଁ, ଏବେ ବି ସେଇ ଆଗରୁ ଯେମିତି ଥିଲା ସେଠି ତ ଯାଉଛନ୍ତି, କିନ୍ତୁ ମୋ ପାଖରେ 2024ରୁ ଅପ୍ ଟୁ ଏଇ ଯୋଉ ଆମର 2024 ଏପ୍ରିଲ ମାସରୁ
2: ଆଜ୍ଞା
3: ଆମର ଏପ୍ରିଲ 2026 ଯାଏ ମୋ ପାଖରେ ଡାଟା ଅଛି ଏବେ, ଯୋଉଟାକି ଆମର 14,960 ଜଣ ପେସେଣ୍ଟ ଟୋଟାଲ ଆସିଛନ୍ତି,
2: ଆଚ୍ଛା
3: ଆଟେଣ୍ଡାଣ୍ଟ ଆସିଛନ୍ତି 29,920 ଜଣ,
2: ଆଚ୍ଛା,
3: ମାନେ
2: ବହୁତ
3: 30,000 ପାଖାପାଖି ଆଟେଣ୍ଡାଣ୍ଟ।
2: ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି ନିଶ୍ଚିତ ଭାବରେ କେନ୍ଦୁଝରରୁ।
3: ଆଜ୍ଞା ସାର୍,
2: ଆଜ୍ଞା, ଆଉ ଗୋଟେ କଥା ହଉଛି ଆପଣ ସେଠି ରହି ଏଇସବୁ ଯୋଉ ଏକ ସେବା ଧର୍ମୀ କାର୍ଯ୍ୟ କରୁଛନ୍ତି, ଆମେ ତ କୌଣସି ସେବାକୁ ଅର୍ଥକୁ ବିନିଯୋଗ କରିପାରିବାନି ବା ତାକୁ କନଭର୍ଟ କରିପାରିବା ନାହିଁ,
3: ଆଜ୍ଞା
2: ତେବେ ଆପଣଙ୍କର ଅନୁଭୂତିରୁ କୁହନ୍ତୁ ଏଇ କାର୍ଯ୍ୟକ୍ରମ କରି ଆପଣଙ୍କୁ କେମିତି ଲାଗୁଛି ଏବଂ ଆପଣ କେନ୍ଦୁଝର ବାସୀଙ୍କର ଯୋଉ ଗୋଟିଏ ସେବା ଯୋଗାଉଛନ୍ତି ଏସ୍ସିବି ପରି ଏକ ଜାଗାରେ, ତେଣୁ ତାପରେ ତେଲକୋଇ କୁହନ୍ତୁ ବାଂଶପାଳ କୁହନ୍ତୁ, ଗୋଟେ ଦୁର୍ଗମ ଅଞ୍ଚଳରୁ ଜଣେ ପେସେଣ୍ଟ ଯାଇକି ପହଞ୍ଚୁଛି, ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି କିନ୍ତୁ ଆପଣମାନେ ତାକୁ ସହାୟତା ଦେଉଛନ୍ତି, କିପରି ଆପଣଙ୍କୁ ଲାଗୁଛି ଏବଂ କ'ଣ ଆପଣଙ୍କର ରିଆକ୍ସନ୍ ଟିକେ କହିବେ?
3: ଯେତେବେଳେ ସାର୍ ଗୋଟେ ପେସେଣ୍ଟ ମାନେ ମନେକର ଯୋଉ ଆମର ଗୁନାସିକା ସାଇଡ୍ ହେଲା, ବହୁତ ଇଣ୍ଟେରିୟର ଏରିଆ, ସେପଟେ ଯେତେବେଳେ ଗୋଟେ ଗରିବ ଲୋକଟେ ଆସେ, ମାନେ ତାକୁ ଯେତେବେଳେ ଆମେ ସାହାଯ୍ୟ କରୁ, ସାହାଯ୍ୟ କଲା ପରେ ସେ ଯେତେବେଳେ ଯାଏ ନାଇଁ ସାର୍ ଆପଣଙ୍କ ପାଇଁ ଆମ ଭାଇଟା କି ଭଉଣୀଟା ବଞ୍ଚିଗଲା, ସେଇଟା ହିଁ ସାର୍ ବହୁତ ସୁଖ ଦିଏ। ପଇସାଟା ମୂଲ୍ୟବାନ ନୁହେଁ, କିନ୍ତୁ ତାର ଦୁଇ ପଦ ହସ କଥା, ହାତ ଧରିଦେବା ଯେ ନାଇଁ ସାର୍ ମୁଁ ସାରା ଜୀବନ ଋଣୀ ରହିଗଲି, ଏଇଟା ହିଁ ଆମକୁ ବହୁତ ଆତ୍ମାତୃପ୍ତି ଦିଏ ସାର୍।
2: ଆଜ୍ଞା, ତେବେ ଲୋକନାଥ ବାବୁ ଆମେ ତ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ଏବଂ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳରେ ଆମର ଏଇ ଆକାଶବାଣୀର କାର୍ଯ୍ୟକ୍ରମ ଉପଲବ୍ଧ ରହୁଛି ଏବଂ ଲୋକଙ୍କ ପାଖରେ ଯଦିଓ ଆଉ ଟ୍ରାନଜିଷ୍ଟର ଆବଶ୍ୟକ ନାହିଁ, ମୋବାଇଲ ମାଧ୍ୟମରେ ସେମାନେ ଶୁଣିପାରୁଛନ୍ତି ଏବଂ ଆପଣଙ୍କ ସହିତ ଯାହା ଆମେ ଆଲୋଚନା କରୁଛନ୍ତି 100.1 FM ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ମୋବାଇଲରେ ନ୍ୟୁଜ୍ ଅନ୍ ଏୟାର ଆପ୍ ଗୋଟେ କରି ଏୟାର କେଉଁଝରକୁ ଆପଣ ଡାଉନଲୋଡ଼ କଲେ ବିଶ୍ୱର ଯେକୌଣସି ଜାଗାରେ ଆପଣଙ୍କ ସହିତ ଆମେ ଯେଉଁ ଆଜି ଆଲୋଚନା କରୁଛନ୍ତି, ସିଧାସଳଖ ମଧ୍ୟ ଲୋକମାନେ ଏ କାର୍ଯ୍ୟକ୍ରମ ଶୁଣିପାରିବେ ଆମ ଆକାଶବାଣୀ ମାଧ୍ୟମରେ। ଆପଣ କେନ୍ଦୁଝରର ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଅନୁରୋଧ କରିବେ ଯେ ଡିଏମ୍ଏଫ୍ର ସବୁଠାରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ହେଉଛି ଡିଏମ୍ଏଫ୍ ସଞ୍ଜୀବନୀ। ଆପଣମାନେ ଆଉ ଦେହ ଖରାପ ରହିଲେ ଆପଣ ବ୍ୟସ୍ତ ହେବା ନାହିଁ, ବିବ୍ରତ ହେବା ନାହିଁ, ଆମ୍ବୁଲାନ୍ସରେ କଟକକୁ ଆସନ୍ତୁ ଏବଂ କଟକରେ ଲୋକନାଥ ବାବୁଙ୍କ ପରି 21 ଜଣ ସ୍ୱେଚ୍ଛାସେବୀ ଆପଣଙ୍କ ସାଙ୍ଗରେ ଅଛନ୍ତି, ଆପଣ ଏକୁଟିଆ ନୁହନ୍ତି। ଆପଣ କ'ଣ ସେମାନଙ୍କୁ ଆତ୍ମପ୍ରତ୍ୟୟ ଦେବେ ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
3: ମୁଁ ଏଇଆ କହିବି ଯେ ଆମେ ଆଗରୁ କେଉଁଝର ଜର ଲୋକମାନଙ୍କର କେମିତି କ'ଣ ଜ୍ୱର ହେଲା ମେଡିସିନ ଆଣି ଖାଇଦେବା, ଯାହାଦ୍ୱାରା ରୋଗଟା ଅଳ୍ପରୁ ବହୁତ ପଡ଼ିଯାଉଥିଲା, ଯାହାଦ୍ୱାରା ଆମକୁ ରିକଭରି କରିବାକୁ ଭଲ ହେବାକୁ ବହୁତ ସମୟ ଲାଗୁଥିଲା। ଏବେ ଟେକ୍ନୋଲୋଜି ବହୁତ ଆଡ଼ଭାନ୍ସ ହେଇଯାଇଛି, ଆମେ ବି କଟକ ବଡ଼ ମେଡିକାଲ ଭଳିଆ ଓଡ଼ିଶାର ସବୁଠୁ ବଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସବୁ କିଛି ସୁବିଧା ଅଛି, ଆମେ ଅଛୁ ଆପଣଙ୍କ ପାଇଁ। ଆପଣ ବିନା ଅଚିନ୍ତାରେ ଆମ୍ବୁଲାନ୍ସରେ ଆସନ୍ତୁ, ଆମର 3-3 ହେଲ୍ପଡେସ୍କ ଅଛି, ସେଠି ଯାଇକି ଆମ ଷ୍ଟାଫ ସହିତ ଦେଖା କରନ୍ତୁ, ତାଙ୍କୁ କୁହନ୍ତୁ ଯେ ଆମେ କଟକ ଯିବୁ, ଆମକୁ ଟିକେ ସାହାଯ୍ୟ କରନ୍ତୁ। ଆପଣ ଆରାମରେ ଆସନ୍ତୁ, ଆମେ ଆପଣଙ୍କ ଟୋଟାଲ ଦାୟିତ୍ୱ ନେଇ ପୁରା ଦେହ ଭଲ କରିକି ଆମେ ଆପଣଙ୍କୁ ପଠେଇବୁ। ତାର ଦାୟିତ୍ୱ ଡିଏମ୍ଏଫ୍ ସଞ୍ଜୀବନୀ ନେଇଛି, ତାର ଦାୟିତ୍ୱ ଡିଏମ୍ଏଫ୍ ଯୋଉ ଏତେ ବଡ କାର୍ଯ୍ୟକ୍ରମ କରୁଛି ତାର ସବୁ ଲୋକ ମାନେ ଲାଭ ନେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ।
2: ନିଶ୍ଚିତ ଭାବରେ ଲୋକନାଥ ବାବୁ, ଆପଣଙ୍କର ଏଇ ଯୋଉ ପ୍ରେରଣାଦାୟକ କଥା ଆମର ସମସ୍ତ ଶ୍ରୋତା ବନ୍ଧୁଙ୍କର କାମରେ ଆସିବ ଏବଂ ଯୋଉମାନେ ଆମେ ସମସ୍ତେ କଟକରେ ଉଚ୍ଚତର ଚିକିତ୍ସା ପାଇଁ ଯାଉଛନ୍ତି ସେଠି ନିଶ୍ଚିତ ଭାବରେ ଆମେ ସହାୟତା ପାଇପାରିବା। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
3: ନମସ୍କାର।
1: ପ୍ରକୃତରେ ସେବା ହିଁ ପରମ ଧର୍ମ। ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ ଉପକାର ପାଉଛନ୍ତି କେନ୍ଦୁଝର ଜିଲ୍ଲାର ଜନସାଧାରଣ। କଟକ ପରି ଏକ ବ୍ୟସ୍ତ ବହୁଳ ଜାଗାରେ କେନ୍ଦୁଝରର ଅଧିବାସୀଙ୍କ ପାଇଁ ଏହି ସୁବିଧା, ତା ପୁଣି ଚିକିତ୍ସା ସମୟରେ ଆଶ୍ରୟ ପାଇବା ଛୋଟ କଥା ନୁହେଁ। ଏପରି ଏକ ମହତ ଚିନ୍ତାଧାରାକୁ ଫଳବତୀ କରିଥିବା ଏବଂ ଏହି ଯୋଜନାର ସଫଳତା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଏହାର ହିତାଧିକାରୀ ଆତ୍ମତୃପ୍ତି ଲାଭ କରିବେ। ଡିଏମ୍ଏଫ୍ ସଞ୍ଜୀବନୀରୁ ଉପକୃତ ହୋଇଥିବା 2 ଜଣ ହିତାଧିକାରୀଙ୍କ ସହ ଆଜିର କାର୍ଯ୍ୟକ୍ରମରେ ଆଲୋଚନା।
2: ଆଜ୍ଞା ନମସ୍କାର।
4: ଆଜ୍ଞା ସାର୍ ନମସ୍କାର।
2: ସାର୍ ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ।
4: ମୋ ନାଁ ଭରତ ଚନ୍ଦ୍ର ରାଉତ, ମୋର ବୟସ ହେଲା 35 ବର୍ଷ, ମୋ ଗାଁ ନାଁ ହେଲା ଜଳସରପୁର ସୁଲଣ ପୋଷ୍ଟ ନନ୍ଦିପଦା ଥାନା ଡିଷ୍ଟ୍ରିକ୍ଟ କେଉଁଝର।
2: ଆପଣ ହାଟଡ଼ି ବ୍ଲକରେ ବସବାସ କରନ୍ତି?
4: ଆଜ୍ଞା ସାର୍।
2: କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଖଣି ପ୍ରଭାବିତ ଲୋକଙ୍କ ସହ ଅନ୍ୟାନ୍ୟ ଲୋକଙ୍କର ମଧ୍ୟ ଅନେକ କଲ୍ୟାଣକାରୀ କାର୍ଯ୍ୟ କରୁଛି ଏବଂ ଡିଏମ୍ଏଫ୍ ସଞ୍ଜୀବନୀ ଏକ କାର୍ଯ୍ୟକ୍ରମ ରହିଛି। ଡିଏମ୍ଏଫ୍ ସଞ୍ଜୀବନୀ ସମ୍ପର୍କରେ ଆପଣଙ୍କର ମତ କ'ଣ ରହିଛି ଏବଂ ଆପଣ କିଛି ଡିଏମ୍ଏଫ୍ ସଞ୍ଜୀବନୀରୁ କିଛି ସେବା ବା କିଛି ସହାୟତା ପାଇଛନ୍ତି ଯଦି ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତା ବନ୍ଧୁଙ୍କୁ କହିବେ?
4: ଆଜ୍ଞା ସାର୍, ମୋର କିଡ଼ନୀ 2ଟା ଯାକ ସମ୍ପୂର୍ଣ୍ଣ ଖରାପ ହେଇଯାଇଥିଲା ଆଉ ମୁଁ ଏଠି ଆସିକି କଟକରେ ଆଡମିସନ ହେଲି, ଡାଇଲିସିସ ହଉଥିଲି। ଡାଇଲିସିସ ହେବା ପରଠାରୁ ମୋତେ ସାହାଯ୍ୟ କଲେ, ସେବେ ସାହାଯ୍ୟ କରିଛନ୍ତି ସଞ୍ଜୀବନୀରେ, ପଇସା ହଉ କି କୋଉ ହେ ଅଲଗା କିଛି ମେଡିକାଲ ହେଲ୍ପ ହଉ। ତାପରେ ମୋର ଟ୍ରାନ୍ସପ୍ଲାଣ୍ଟ ହେଲା, କିଛି ଦିନ ପରେ ଟ୍ରାନ୍ସପ୍ଲାଣ୍ଟ ହେଲା, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ। ଗଭର୍ଣ୍ଣମେଣ୍ଟ ତରଫରୁ ମୋତେ ଗୋଟେ କିଡ଼ନୀ ମିଳିଲା ଆଉ ସେ କିଡ଼ନୀ ଲାଗିବାରେ ବହୁତ ସାହାଯ୍ୟ କରିଛନ୍ତି। ସେ ଯୋଉଦିନ ଅପରେସନ ହେଲା ସେଦିନ ଆମ ସଞ୍ଜୀବନୀ ଷ୍ଟାଫ ମାନେ, ମୁଁ ତ ଓଟିରେ ଓଟିକି ପଳେଇଥିଲି, ତାଙ୍କୁ ଦେଖିଛି ସମସ୍ତଙ୍କୁ ବାହାରେ ଗଲାବେଳେ ଓଟିରେ ସବୁ ଥିଲେ ସଞ୍ଜୀବନୀରେ ଷ୍ଟାଫ। ଆଉ ବ୍ଲଡ କଥା ସବୁ ଅଧିକାଂଶ ସେମାନେ ବହୁତ ସାହାଯ୍ୟ କରିଛନ୍ତି, ତାପରେ ବି ଏବେ ପର୍ଯ୍ୟନ୍ତ ବି ସାହାଯ୍ୟ କରୁଛନ୍ତି। ଯୋଉ ମେଡିକାଲରେ କିଛି ଇସ୍ୟୁ ହେଲେ, କୋଉଦିନ ଆଡମିସନ ହେଲେ ସେ ମେଡିକାଲ ଯାଇଥିବି, ସେଟାର ବି ମତେ ବହୁତ ଥର ହେଲ୍ପ କରିଛନ୍ତି, ନେଇକି ଯାଇଛନ୍ତି, ବହୁତ କିଛି ସାହାଯ୍ୟ କରିଛନ୍ତି ସଞ୍ଜୀବନୀରୁ ମିଳିଛି।
2: କିପରି ଭାବରେ ଡିଏମ୍ଏଫ୍ ସଞ୍ଜୀବନୀ ସମ୍ପର୍କରେ ଖବର ପାଇଲେ, ଖବର ପାଇକି ଆପଣ କିପରି ଭାବରେ ତାର ସହାୟତା ନେଲେ ଟିକେ ବିସ୍ତୃତ ଭାବରେ କହିଲେ ଆମର ଯୋଉ ଅନ୍ୟ ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଆପଣଙ୍କଠୁ ଆପଣଙ୍କର କଥା ଶୁଣି ସେମାନେ ମଧ୍ୟ ଡିଏମ୍ଏଫ୍ ସଞ୍ଜୀବନୀର ସହାୟତା ନେଇପାରିବେ?
4: ଆଜ୍ଞା ସାର୍, ମୁଁ ଯେବେ ଆମର ଘସିପୁରା ମେଡିକାଲ ଯୋଉ ଆନ୍ଦପୁର ସେଠି ଆଡମିସନ ହେଲି ଫାର୍ଷ୍ଟ, କିଡନି ପ୍ରୋବ୍ଲେମ ବାହାରିଲା ପରେ ସେଠି ଆଡମିସନ ହେଲା ପରେ ସେମାନେ କହିଲେ ଯେ ଏଠି କିଡନି ପାଇଁ କେହି ଡକ୍ଟର ଦେଖୁନାହାନ୍ତି, ତେଣୁ କରିକି ଆପଣଙ୍କୁ ରେଫର କରିବୁ ଆମେ କଟକ।
2: ଆଚ୍ଛା
4: ଯେତେବେଳେ ରେଫର କଲେ ସେଇଠି ହିଁ ଆମକୁ କହିଦେଇଥିଲେ ସଞ୍ଜୀବନୀ ବିଷୟରେ। ଆମ୍ବୁଲାନ୍ସରେ ଯୋଉ ଭାଇ ଆସିଥିଲେ ଆମ ସାଙ୍ଗରେ,
2: ଆଜ୍ଞା
4: ସିଏ ବି ଆମକୁ ଗାଇଡ କରିଥିଲେ।
2: ଆଜ୍ଞା
4: ପ୍ଲସ ସଞ୍ଜୀବନୀରୁ ଆମକୁ ସେଇଦିନ କଲ୍ ଯାଇଥିଲା, କଲ୍ ଯାଇଥିଲା ତା ପର ଦିନ ଆସିକି ଆପଣ ଦେଖା କରନ୍ତୁ ସଞ୍ଜୀବନୀରେ, ଏଇ କଟକ ଏସ୍ସିବି ମେଡିକାଲ ଭିତରେ ହିଁ ଉପସ୍ଥିତ ଅଛି।
2: ଆଜ୍ଞା ତାପରେ ଆପଣଙ୍କ ସାଙ୍ଗରେ ଯୋଉମାନେ ଯାଇଥିଲେ ସେମାନଙ୍କୁ ଆଉ କିପରି ସହାୟତା ମିଳିଲା, ଡିଏମ୍ଏଫ୍ ସଞ୍ଜୀବନୀ ନା କିପରି ମିଳିଲା?
4: ଆଜ୍ଞା ଡିଏମ୍ଏଫ୍ ସଞ୍ଜୀବନୀରୁ ସାହାଯ୍ୟ ମିଳିଲା।
2: କଣ ସାହାଯ୍ୟ ମିଳିଲା ଟିକେ ଭରତ ବାବୁ ବିସ୍ତୃତ ଭାବରେ କହିବେ, କିପରି ଭାବରେ ଆପଣଙ୍କୁ ଆମର ଯୋଉ ଆପଣଙ୍କ ସାଙ୍ଗରେ ଆଟେଣ୍ଡାଣ୍ଟ ମାନେ ଯାଇଥିଲେ କିପରି ଭାବରେ ସେମାନଙ୍କୁ ସହାୟତା ମିଳିଲା, କିଏ ସହଯୋଗ କଲା, ରହିବାର କିଛି ବ୍ୟବସ୍ଥା କଲେ କି ଖାଇବାର କିଛି ବ୍ୟବସ୍ଥା କଲେ କି ବିଭିନ୍ନ ଏସ୍ସିବି ତ ବିରାଟ ବଡ଼ ମେଡିକାଲ କଲେଜ, ସେଠି କେମିତି କୋଉ ୱାର୍ଡକୁ ଆପଣଙ୍କୁ ନେବାକୁ ସହାୟତା କଲେ, ଡାକ୍ତରଙ୍କ ସହିତ କିଛି କନସଲ୍ଟ କରେଇଲେ କି ପରାମର୍ଶ କରେଇଲେ ସେ ବିଷୟରେ ଟିକେ କହିବେ।
4: ଆମର ଯେତେବେଳେ ଆନନ୍ଦପୁରରୁ ଆମେ ଆନନ୍ଦପୁର ଟୁ କଟକ ମେଡିକାଲ କାଜୁଆଲିଟି ଆଡମିସନ ହେଲା ପର୍ଯ୍ୟନ୍ତ ସିଏ ଆମ୍ବୁଲାନ୍ସରେ ଆମକୁ ସାହାଯ୍ୟ କରିଛନ୍ତି। ପ୍ଲସ ଆମ୍ବୁଲାନ୍ସରେ ଯୋଉ ଡିଏମ୍ଏଫ୍ ସଞ୍ଜୀବନୀ ତରଫରୁ ଯୋଉ ଆମ୍ବୁଲାନ୍ସ ଟି ଅଛି ଆମର ଆନନ୍ଦପୁରରେ, ସେ ଆନନ୍ଦପୁରରେ ଯିଏ ଷ୍ଟାଫ ଅଛନ୍ତି ଯୋଉ ଆମ ଡିଏମ୍ଏଫ୍ ତରଫରୁ ଯୋଉ ଆମ୍ବୁଲାନ୍ସ ଅଛନ୍ତି ଆମ୍ବୁଲାନ୍ସ ଭାଇ,
2: ଆଜ୍ଞା
4: ସିଏ ଆସିକି ଆଡମିଟ କରେଇଥିଲେ ଆମକୁ କାଜୁଆଲିଟିରେ।
2: ଆଜ୍ଞା
4: ପ୍ଲସ ଆମର ଆମକୁ ଜଣେଇଥିଲେ ଯେ ଆଉଟଡୋରକୁ ଯାଇକି ଦେଖା କର, ଏତିକି ହେଲ୍ପ କରିଥିଲେ ସେଦିନ, ସେଠି
2: ତାପରେ
4: ଆଡମିଟ କରେଇ ଦେଇଥିଲେ।
2: ହଁ ତାପରେ ଆପଣଙ୍କର ଆଟେଣ୍ଡାଣ୍ଟ ମାନଙ୍କ ପାଇଁ କିଛି ରହିବାର କି ଖାଇବାର ବନ୍ଦୋବସ୍ତ କରିଥିଲେ?
4: ଆଜ୍ଞା ସେଇଠି ଆମର ସଞ୍ଜୀବନୀ ତରଫରୁ ଅଛି ଘର, ଅଛି ଘର ଆଭେଲେବୁଲ ଅଛି, ସେଠି ଯିଏ ଚାହିଁବେ ରହିପାରିବେ। ଆମେ ତ ଡାଇଲିସିସ ପେସେଣ୍ଟ ଥିଲୁ,
2: ହଁ
4: ତେଣୁ କରିକି ଆମେ ନିଜ ପାଖରେ ମୋ ପାଖରେ ରହିବାକୁ ଆଟେଣ୍ଡର ବାଧ୍ୟ,
2: ଆଚ୍ଛା
4: ଆଉ ତେଣୁ କରିକି ୱାର୍ଡରେ ମୋ ପାଖରେ ରୁହନ୍ତି। ସେ କହିଥିଲେ ସେଠି ଆଉ ଖାଇବା ପାଇଁ ଗୋଟାଏ ଆଟେଣ୍ଡର ପିଛା 200 ଟଙ୍କା ଦିନକୁ ଦଉଥିଲେ, 2 ଜଣ ଆଟେଣ୍ଡର ହେଲେ 400 ଟଙ୍କା ଦଉଥିଲେ ଗୋଟାଏ ଦିନରେ।
2: ତେବେ ଭରଦଉ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ। ଆପଣ ନିଜର ମନର କଥା କ'ଣ କହିବେ ଯାହା ଅନ୍ୟ ଶ୍ରୋତାବନ୍ଧୁମାନେ ଜାଣିବେ ଏବଂ ସେମାନେ ମଧ୍ୟ ଡିଏମ୍ଏଫ୍ର ସଞ୍ଜୀବନୀ କାର୍ଯ୍ୟକ୍ରମର ସହଯୋଗ ପାଇ ସେମାନେ ମଧ୍ୟ ସୁସ୍ଥତା ଆରୋଗ୍ୟ ଲାଭ କରିବେ?
4: ଆମର ସଞ୍ଜୀବନୀ ଆମ କେଉଁଝର ଡିଷ୍ଟ୍ରିକ୍ଟରୁ ଅଛି, ଆମର ଯେତିକି କେଉଁ ବହୁତ ଅନେକ ଜାଣିପାରୁନାହାନ୍ତି ସେମାନେ ଡାଇରେକ୍ଟ ଆସୁଛନ୍ତି ଯୋଉମାନେ କଟକ ମେଡିକାଲ, ସେମାନେ ଯାଇ ନିଜ ବ୍ରାଞ୍ଚ ମେଡିକାଲରେ ଆଡମିଟ ହେଲେ ସେମାନେ ହିଁ ସେଠି ରେଫର କରେଇଲା ପରେ ହିଁ ଆମର ଡିଏମ୍ଏଫ୍ ସଞ୍ଜୀବନୀ ତାର ସହଯୋଗ ପାଇପାରିବେ। ଏଇ ଯୋଉ କହିଲି ରହିବା ପ୍ଲସ ଖାଇବା ପାଇଁ ବି ପିଇବା ପାଇଁ ଯୋଉ ଅର୍ଥ, ସେଠି ଆମର ଆନନ୍ଦପୁରରେ ଯଦି ଆମ ଏଠି ଆନନ୍ଦପୁର ସବ ଡିଭିଜନରେ ହେଇଥିବେ ତାହେଲେ ସିଏ ଘସିପୁରାରେ ଆଡମିଟ ହେବେ, ନଚେତ ତ ଆମର କେଉଁଝର ପାଖ ଅଞ୍ଚଳ ଯିଏ ଅଛନ୍ତି କେଉଁଝର ପ୍ଲସ ଯାଇପାରିବେ, କେଉଁଝରରୁ ବି ରେଫର ହେଲେ ସେମାନେ କେବଳ ସେଇମାନେ ହିଁ ପାଇପାରିବେ, ଡାଇରେକ୍ଟ କଟକ ଆସିଲେ ସେମାନଙ୍କୁ ସହଯୋଗ ମିଳିବ ନାହିଁ।
2: ମିଳିବ ନାହିଁ, ଠିକ କଥା ଉପାଦେୟ କଥା କହିଲେ। ତେବେ ଭରତବାବୁ ଆପଣଙ୍କ ଦେହ ଏବେ କେମିତି ଅଛି?
4: ଦେହ ଏବେ ସୁସ୍ଥ ହେଇ ଆସୁଛି,
2: ହଁ
4: ଟିକେ ଟାଇମ ଲାଗିବ, ତଥାପି ହେଇଗଲାଣି 60% ଠିକ ହେଇସାରିଲାଣି।
2: ନିଶ୍ଚିତ ଭାବରେ ଆପଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତୁ। କେନ୍ଦୁଝରର ରାଷ୍ଟ୍ରଦେବୀ ମା ତାରିଣୀ ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆମେ ଯେଉଁ କାର୍ଯ୍ୟକ୍ରମ ଆଜି ପ୍ରସାରଣ କରୁଛୁ ସେ କାର୍ଯ୍ୟକ୍ରମରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଏବଂ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଆପଣ ଆପଣଙ୍କ ମନର କଥା ଡିଏମ୍ଏଫ୍ ସଞ୍ଜୀବନୀ ସମ୍ପର୍କରେ କହିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
4: ନମସ୍କାର।
5: ଆଜ୍ଞା ନମସ୍କାର।
6: ନମସ୍କାର ସାର୍,
5: ଟିକେ ଆପଣଙ୍କ ପରିଚୟ ଦେବେ ଏବଂ ଘର କୋଉଠି କହିବେ?
6: ମୁଁ ହେଲି ଆଜ୍ଞା ନାରଣ ପାତ୍ର, ମୋର ଘର ହେଲା କନ୍ଦରକଳା ଭିତର ପାଖରେ।
5: ଆଜ୍ଞା।
6: ଆଉ ଆମେ ଆସିଲୁ କଟକ, କଟକ ମେଡିକାଲ ଅଛୁ।
5: ଆଜ୍ଞା।
6: ଆମର ଇଏ ପେସେଣ୍ଟ।
5: ଆଜ୍ଞା।
6: ଆଉ ସେଥିପାଇଁ ଆମେ ସାହାଯ୍ୟ କରିବା ପାଇଁ ଆସିଥିଲୁ। ତାପରେ ବହୁତ ବଡ ପଇସା କଷ୍ଟରେ ଥିଲି ସାର।
5: ଆଜ୍ଞା, ଆପଣ କେବେ, ପ୍ରଥମେ କୁହନ୍ତୁ, କେବେ କେନ୍ଦୁଝର ମେଡିକାଲକୁ କେବେ ଆସିଲେ?
6: ଆମେ

0: କରିକି ଆସିଲି ସାର୍।
1: ହଁ, ତାପରେ ସେଠୁ କେମିତି କଟକ ଆସିଲେ ଟିକେ କୁହନ୍ତୁ।
0: ସେଠୁ ବିଏନ୍ଏଫ୍ ର ସବୁ ସଂସ୍ଥା ବ୍ଲଡ ଦରକାର ହେଲା ବେଳେ କେଉଁଝର ପଠେଇଦେଲେ।
1: ଆଚ୍ଛା, କଟକରେ ଆପଣ କେତେ ତାରିଖ ପହଞ୍ଚିଲେ?
0: 12 ତାରିଖ ସକାଳେ ପହଞ୍ଚିଲି ସାର।
1: କେମିତି ତାପରେ କଣ ଡିଏମ୍ଏଫ୍ ସଞ୍ଜୀବନ କଣ କଣ ସୁବିଧା ପାଇଲେ ଟିକେ କୁହନ୍ତୁ।
0: ଆମେ 108 ରେ ଆସିଲୁ, ଡିଏମ୍ଏଫ୍ ଅଫିସରେ ଦେଖା କଲୁ, ତାପରେ ବ୍ଲଡ ସୁବିଧା ଥିଲା ଆମକୁ, ସମୟବେଳେ ସବୁବେଳେ ଆମକୁ ବୁଝିଥିଲେ ଭଲ ମନ୍ଦ।
1: ଆପଣଙ୍କ ରୋଗୀଙ୍କ ନାଁ କଣ ଆଜ୍ଞା?
0: ଦିଲେଶ୍ୱର ପାତ୍ର ଆଜ୍ଞା।
1: ଆଚ୍ଛା, ଆପଣଙ୍କ ନାଁ ଟିକେ କୁହନ୍ତୁ।
0: ନାରାୟଣ ପାତ୍ର।
1: ହଁ, ନାରାୟଣ ବାବୁ ଦିଲେଶ୍ୱରରୁ ଆପଣଙ୍କ କଣ ହୁଅନ୍ତି?
0: ମୋର ଜୟ ହୁଅନ୍ତି ସାର।
1: ଆପଣ ହଁ, ଡିଏମ୍ଏଫ୍ ରୁ କଣ କଣ ସୁବିଧା ପାଉଛନ୍ତି, କେତେଜଣ ଆପଣ ସାଙ୍ଗରେ ଅଛନ୍ତି ଟିକେ କହିବେ?
0: ଆମେ ଏଠି ଡିଏମ୍ଏଫ୍ ରୁ ପଇସା ବି ପାଇଲୁ, ଖାଇବା ପିଇବା ସବୁ ସୁବିଧା ପାଇଲୁ।
1: କେତେଜଣ କହୁଛନ୍ତି ଆଜ୍ଞା?
0: ଦିଜଣଙ୍କୁ ଖାଇବା ସୁବିଧା ହେଇଥିଲେ
1: ଆଜ୍ଞା। ତାପରେ ରହୁଛନ୍ତି କୋଉଠି ଆଜ୍ଞା?
0: ଆମେ ରହୁଛୁ ସାର ସେଇ ସାର ଆମେ ବେଡ୍ ପାଖରେ ରହୁ।
1: ଆଚ୍ଛା, ଡିଏମ୍ଏଫ୍ ରୁ ଏକ ଆଶ୍ରୟ ଗୃହ ଅଛି ଯୋଉଠି କି ଆଟେଣ୍ଡାଣ୍ଟ ମାନେ ରହିବା ପାଇଁ, ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ଆପଣ ସେଠି ସୁବିଧା ପାଉଛନ୍ତି?
0: ନାଇଁ, ରୋଗୀ ଟିକେ ବେଶୀ ଇଏ ତ ସାର, ସେଥିପାଇଁ ଆମେ ସାଙ୍ଗରେ ରହୁଛୁ ଆଉ।
1: ଆପଣଙ୍କର ଯୋଉ ଡିଏମ୍ଏଫ୍ ର ସେଠି ସାର୍ ମାନେ ଅଛନ୍ତି, ସେମାନେ ଆପଣଙ୍କୁ ସହଯୋଗ କରୁଛନ୍ତି?
0: ହଁ, ସାହାଯ୍ୟ କରୁଛନ୍ତି ସାର।
1: ଆମର ଏଇ ଯୋଉ ରେଡିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମେ ଡିଏମ୍ଏଫ୍ ର ଯୋଉ କାର୍ଯ୍ୟକ୍ରମ ପ୍ରସାର କରୁଛନ୍ତି, ଆମ କେନ୍ଦୁଝର ଆମ ଡିଏମ୍ଏଫ୍, ଏଇଥିରେ ଯୋଉ ଭାଇମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଡିଏମ୍ଏଫ୍ ସଞ୍ଜୀବନୀ ଆମ ମାନଙ୍କ ପାଇଁ କିପରି ଉପକାର ଦଉଛି ଆପଣ କଣ କହିବେ?
0: ବହୁତ ଉପକାର ଦେଇଛି ଆଜ୍ଞା, ବ୍ଲଡ ଫ୍ରି ମିଳିଲା, ବହୁତ ସାହାଯ୍ୟ କରିଛନ୍ତି ସେମାନେ।
1: ଅନ୍ୟ ଭାଇମାନେ ଯୋଉମାନେ ବିଭିନ୍ନ ରୋଗ ନେଇକି ରୋଗୀଙ୍କୁ ଆଣୁଛନ୍ତି ସାଙ୍ଗରେ, ସେମାନେ କିପରି ସହାୟତା ପାଇପାରିବେ ବୋଲି ଆପଣ ଆଶା କରୁଛନ୍ତି?
0: ସମସ୍ତେ ଆଜ୍ଞା, କେନ୍ଦ୍ର ଡିଷ୍ଟ୍ରିକ୍ଟରେ ସମସ୍ତେ ସାହାଯ୍ୟ ପାଇବେ ବୋଲି ଆଶା କରୁଛନ୍ତି।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

0: ପ୍ରକୃତରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଅନେକ ସମସ୍ୟାର ସମାଧାନ କରିପାରୁଛି। ମାନସିକ ସ୍ତରରେ ଆମେ ଦ୍ୱନ୍ଦ୍ୱ ଓ ଭାରାକ୍ରାନ୍ତ ଅବସ୍ଥାରେ ଥିବାବେଳେ ଏହା କେବଳ ଯେ ସହାୟତା ଯୋଗାଉଛି ତାହା ନୁହେଁ, ଏକ ଅଚିହ୍ନା ଜାଗାରେ ଚିହ୍ନା ସୁବିଧା ମିଳିପାରୁଛି।
1: ବିପଦ ସମୟର ବନ୍ଧୁ ହୋଇଛି ଆମମାନଙ୍କ ପାଇଁ ଏହି ଡିଏମ୍ଏଫ୍ ସଞ୍ଜୀବନୀ। ରୋଗ ବୈରାଗ ସମୟରେ ଆମକୁ ନିଜ ଲୋକଟିଏ ପରି କାନ୍ଧକୁ କାନ୍ଧ ମିଳାଇ ସାହାଯ୍ୟ ଯୋଗାଉଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ କେନ୍ଦୁଝର ଅଧିବାସୀଙ୍କ ସୁଖ ଦୁଃଖରେ ଭାଗିଦାର ହେବାକୁ ପ୍ରୟାସ ଜାରି ରଖିଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍।
0: ଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ, ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ କରିଚାଲିଛି ଡିଏମ୍ଏଫ୍। ଯୋଜନାର ସୁଫଳ ସମସ୍ତେ ପାଆନ୍ତୁ, ଏହି ଲକ୍ଷ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀର ପରିକଳ୍ପନା, ଯାହା ଗତ 6 ବର୍ଷ ଧରି ନିରନ୍ତର ସେବା ଯୋଗାଇ ଦେଉଛି।
1: ଆମେ ଯଦି ଆମ ସମ୍ପର୍କୀୟଙ୍କୁ ନେଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଯିବାର ଆବଶ୍ୟକ ହୁଏ, ତେବେ ବନ୍ଧୁଟିଏ ପରି ନିଜ ଲୋକଟିଏ ପରି ସେଠାରେ ଅପେକ୍ଷା କରିଥିବେ ଏହି ଡିଏମ୍ଏଫ୍ ସଞ୍ଜୀବନୀର ଭାଇମାନେ। ଆମ ବିପଦ ସମୟର ବୋଝକୁ ହାଲୁକା କରିବାର ବ୍ରତକୁ ନେଇ ଉତ୍ସର୍ଗୀକୃତ ଏହି ଡିଏମ୍ଏଫ୍ ସଞ୍ଜୀବନୀର ସେବା କେନ୍ଦୁଝର ଜିଲ୍ଲାର ସମସ୍ତଙ୍କ ପାଇଁ।
0: ପ୍ରାର୍ଥନା କରିବୁ, ଆରୋଗ୍ୟ ଲାଭ କରନ୍ତୁ ସମସ୍ତ ରୋଗଗ୍ରସ୍ତ ବ୍ୟକ୍ତି। ସମସ୍ତଙ୍କୁ ଶୁଭକାମନା, ନିରୋଗ ଶରୀର ପାଇଁ ଶୁଭେଚ୍ଛା ଓ ଏକ ସୁନ୍ଦର ଭବିଷ୍ୟତ କାମନା କରି ରହୁଛୁ।
1: ନମସ୍କାର।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଏତିକିରେ ଶେଷ ହେଲା।

0: ଶ୍ରୋତାବନ୍ଧୁଙ୍କୁ ସ୍ମରଣ କରିଦେଉଛୁ, ଆଜି ରାତି 7:30 ପ୍ରଚାର କରିବୁ କୃଷିଜୀବୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକ ଶୁଣିବେ ଆଜି ରାତି 8:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି, ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନ ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର୍ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ HD ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। 7:30 ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ, ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବା ପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ମା ଯାହାର ସାହା, ଗୀତରେ ମିଳିତ କଣ୍ଠରେ ଗାଇଛନ୍ତି ଦେବାଶିଷ ମହାପାତ୍ର, ଶ୍ରୀକାନ୍ତ ଦାସ ଏବଂ ସାଥୀ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ବାପା, ଦିଅ 3,000।
5: କାହିଁକି?
4: ମୋର ପକେଟ ମନି।
5: ଆରେ ଏବେ ମାତ୍ର 2,000 କ୍ୟାଶ ଅଛି।
4: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ? ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
5: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା।
4: ତମ ମୋବାଇଲ ଦିଅ,
5: ନେଇଯା।
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
7: ସହଜ ଅଟେ ପ୍ରତିଦିନ ଦେଣ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନି ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନି ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନି କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏ ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।

ହୃଦୟ ଥରେ ମନକୁ କହିଥିଲା, ଆରେ ତୁ ତ ସବୁବେଳେ ଚଳଚଞ୍ଚଳ, ତୁ କ'ଣ ତୋ ଭିତରେ ସବୁ କଥାକୁ ସାଇତି ରଖିପାରିବୁ? ତେଣୁ ମୋତେ ସେସବୁକୁ ଦେଇଦେ, ମୁଁ ସାଇତି ରଖିବି ମୋର ଛୋଟ ଏଇ ଘର ଭିତରେ। କିନ୍ତୁ ମନ ମଧ୍ୟରେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ମନ ତାକୁ ହୃଦୟ ଭିତରୁ କାଢ଼ି ନେବାକୁ ବାଧ୍ୟ ହୁଏ। ସେତେବେଳେ ବିଚରା ହୃଦୟ ଭାଙ୍ଗିରୁଜି ଚୁର୍ମାର ହୋଇଯାଏ ସିନା।

ଠିକ୍ ସେମିତି ହୃଦୟ ସାଇତି ରଖିଥାଏ ଭାବନାର ପ୍ରତ୍ୟେକ ମୁହୂର୍ତ୍ତକୁ, ତା'ର କେଉଁ ଏକ ନିପୃତ କୋଣରେ କେତେ ଯତ୍ନରେ। କିନ୍ତୁ ଯେତେବେଳେ ଭାବନା କୌଣସି କାରଣରୁ ହେଉନା କାହିଁକି ବାହାର କରିନେଇଯାଏ ସେ ସବୁକୁ, ତାହେଲେ ହୃଦୟ

ସେମିତି ଆଖିର ସୁଖ ସ୍ୱପ୍ନଗୁଡ଼ାକ ସତ କରିବାର ପ୍ରୟାସ ନେଇ ନିଜ ଭିତରେ ସାଇତି ରଖେ କେତେ ଆଶା କେତେ ଭରସାର ପସରା ମେଲି। କିନ୍ତୁ ସେ ସ୍ୱପ୍ନଗୁଡ଼ାକ ନିଷ୍ଠୁର ବାସ୍ତବତାର ସରାଘାତରେ କ୍ଷତବିକ୍ଷତ ହୋଇଯାଏ। ସେତେବେଳେ ନା କଷ୍ଟ ପାଏ ଆଖି ନା ସ୍ୱପ୍ନ, ଆଘାତର ଚୋଟ କେବଳ ସହେ ସେହି ହୃଦୟ।

ହଁ ଶ୍ରୋତା ବନ୍ଧୁ, ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟ ହେଉ ଅବା ସାମାଜିକ ଆନନ୍ଦ ହେଉ, ତାକୁ ନିଜ ଭିତରେ ସାଇତି ରଖି ହୃଦୟଟି କେତେ ଆନନ୍ଦରେ ଥିବ କହିଲେ? ଠିକ୍ ସେମିତି ପ୍ରେମ ପ୍ରଣୟର ସାତ ରଙ୍ଗରେ ରଙ୍ଗାୟିତ ହୋଇ ସେସବୁ ରଙ୍ଗୀନ ମୁହୂର୍ତ୍ତଗୁଡ଼ାକୁ ଉପଭୋଗ କରୁଥିବା ହୃଦୟ ହଠାତ୍ ଆସିଯାଏ ଦୁଃଖ, ଯାତନା, ଲାଞ୍ଛନା, ପ୍ରତାରଣାର କାଳବୈଶାଖୀ, ଭାଙ୍ଗିରୁଜି ଖଣ୍ଡ ବିଖଣ୍ଡିତ ହୃଦୟ।

ତେଣୁ ଶ୍ରୋତାବନ୍ଧୁ, ହୃଦୟ ଭାଙ୍ଗିଗଲେ ମନ ଭାଙ୍ଗିଯିବ, ଭାବନା ସବୁ ସରିଯିବ, ସ୍ୱପ୍ନ ଆଖିକୁ ଆସିବାକୁ ଭୟ କରିବ, ଜୀବନ ଅସରା ହୋଇଯିବ। ତେଣୁ ଆସନ୍ତୁ ନା ହୃଦୟକୁ ଆନନ୍ଦ ଉଲ୍ଲାସରେ ମଜଗୁଲ କରି ଏ ଜୀବନକୁ ରଙ୍ଗୀନ କରିଦେବା।

ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସନ୍ଧ୍ୟା 6 ବାଜି 2 ମିନିଟ୍ରେ ପ୍ରଚାର କରି ଭୁବନ ସୁରଭି। ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ। 6 ବାଜି 10 ମିନିଟ୍ରେ ରାମଚରିତ ମାନସ, 6 ବାଜି 30 ମିନିଟ୍ରେ ଉଦୟ ଭାରତ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଆଲୋଚନା ମକାରୁ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି, ଆଲୋଚନା କରିବେ ମନୋରମା ମୁକୁଟ। ରାତି 8 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 8:15 ସାପ୍ତାହିକ ନମସ୍କାର କେନ୍ଦୁଝର। 9:15 ଆପକେ ଲିଏ, 9:30 ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ର ସେବାରୁ।

0: ରାତି 10:00ରେ ଲୋକଗୀତ, 10:30ରେ ସିନେତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ଜୁଆଙ୍ଗ ଗୀତ, ପରିବେଷଣ କରିଛନ୍ତି ଫକୀର ଜୁଆଙ୍ଗ ଏବଂ ସାଥୀ।
1: ପାଳକମାନେ ଧ୍ୟାନ ଦିଅନ୍ତୁ, ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
2: ଗୃହପାଳିତ ପ୍ରାଣୀଙ୍କୁ ଦିନ 11:00ରୁ ଅପରାହ୍ନ 4:00 ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
2: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
1: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
2: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
1: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
1: ପରାମର୍ଶ ପାଇଁ 7200559815 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରିନ୍ଦା।
1: ଶୁଣୁଥିଲେ ଆଲୋଚନା, ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା,

0: କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେ। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହେଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥ ପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1ରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

0: ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ AIR ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 January 28 ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡ଼ିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡ଼ିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ

0: ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ମସିହାରେ ହିଁ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ପଞ୍ଚାନନ ନାୟକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟୋ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ଶେଷରେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରେଲକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
2: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
1: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3-ଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତ୍ଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ

0: ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟି ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟି ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା ଜୁନ୍ ମାସ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। मंत्री कहते योगासन शारीरिक सुस्थता श्रृंखला और मानसिक संतुलन को एकाठी करें योग प्रशिक्षक और सुस्थता पेशादार जीविका अर्जन सुजोग सृष्टि करें आंतर्जातिक स्तर में भारत योगासन को प्रोत्साहित करिवारे नेतृत्व नेबा उचित बोली मंत्री कहते। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ 2026ର ଅଫିସିଆଲ ମାସ୍କଟ୍ ଜର୍ସି ଏବଂ ଚାମ୍ପିଅନସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
3: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଥିଲୁ, ଯେମିତି କେସେସ୍ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
2: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ,
4: ଆମର ନବେ ବର୍ଷ ଭିତରେ ଯେଉଁ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛି, ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
2: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼ ବାରଙ୍ଗ ଓ ବଡମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମ

0: ବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ 7:30 ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏହି ବିଜ୍ଞାପନ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: କଣ ଭାଇ ଏତେ ଦିନ ପରେ?
5: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
4: ଆରେ ସେଇ ଆମର 60 ଟଙ୍କା।
5: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
4: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
5: ଆଉ ଅନ୍ୟଟା?
4: ଆରେ ଡିଜିଟାଲ ପେମେଣ୍ଟ କର UPI ଦ୍ୱାରା।
5: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
4: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
5: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
6: ସହଜ ଅଟେ ପ୍ରତିଦିନ ନେଣ ଦେଣ।
7: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
9: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ଯୋଗାଯୋଗ କରିପାରିବେ।
10: ସାବିତ୍ରୀ, ମୁଁ ଅଫିସ ଯାଉଛି।
11: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
10: ବାପରେ, ଏତେ ଟଙ୍କା?
11: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇ ଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
10: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
11: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
12: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଜୁହାର ଜୁହାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର। ବର୍ତ୍ତମାନ ଖରାର ପ୍ରଭାବ ଏତେ ବଢ଼ିଯାଇଛି ଯେ କହିବାକୁ ଗଲେ ଆମ ଓଡ଼ିଶା ସାରା ହାହାକାର ଖେଳିଯାଇଛି ଲୋକମାନଙ୍କ ଭିତରେ। ତେଣୁ ଏହି ଖରାରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଏହି ଖରାରୁ ସୃଷ୍ଟିତ ଅଂଶୁଘାତ ଭଳି ଏକ ମାରାତ୍ମକ ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ଆମମାନଙ୍କୁ ଯତ୍ନ ହେବାକୁ ପଡ଼ିବ। ଆମେ ବିଶେଷ ଭାବରେ ଏହି ସମୟରେ ଖରାରେ କାମ କରିବା ନାହିଁ। ଖରା ଯେତେବେଳେ ତେଜ ବଢ଼ିଯାଉଛି ବା ଆମେ ଦେଖିବା 11ଟା ପରେ ଆଉ କାମ କରିବା ନାହିଁ ଏବଂ ଉପରବେଳା 3ଟା ପର୍ଯ୍ୟନ୍ତ କାମ କରିବାନି, 3ଟା ପରେ କାମ କରିବା। ଆପଣମାନେ ସମସ୍ତେ ଧ୍ୟାନ ରଖିଥିବା କଥା, ଆମେ ଯେତେବେଳେ କାମକୁ ଯାଉଛନ୍ତି ସେତେବେଳେ ଆମେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ମଧ୍ୟ ଆମେ ଯତ୍ନବାନ ହେବା ଆବଶ୍ୟକ। ଯେମିତି ଦେଖନ୍ତୁ, ଆପଣ ଯେତେବେଳେ କାମ କରିବାକୁ ଯାଉଛନ୍ତି ସାଙ୍ଗରେ ପାଣି ବୋତଲ ନିଅନ୍ତୁ, ଜୋତା ଛତା ଢିଲା ପୋଷାକ ପିନ୍ଧିଥିବେ, ଓଦା ଗାମୁଛା ନେଇଥିବେ, ଆଖିରେ କଳା ଚଷମା ଏସବୁ ମଧ୍ୟ ବ୍ୟବହାର କରୁଥିବେ। ଆପଣ ସକାଳୁ ବାହାରି ଯାଆନ୍ତୁ କାମ କରିବା ପାଇଁ। ସକାଳୁ ଗଲେ ଆପଣ 11ଟା ପର୍ଯ୍ୟନ୍ତ ଯେତେବେଳେ ଖରା ଟାଣ ହୋଇନଥିବ ଆପଣ କାମ କରି ନେଇଯିବେ ଏବଂ ପରେ ପରେ ଆପଣ ବିଶ୍ରାମ ନେବେ। ଯେତେବେଳେ ଅଧିକ ଗରମ ହେବ ସେ ସମୟରେ ଆମେ ବିଶ୍ରାମ ନେଇଯିବା ଏବଂ ଯେତେବେଳେ ପୁଣି ଉପରବେଳା 3ଟା ପରେ ଆମେ କାମ ଆରମ୍ଭ କରିବା, ଯାହାଫଳରେ ଆମ ଦେହରୁ ଜଳୀୟ ଅଂଶ କମିବାର ଆଉ ସମ୍ଭାବନା ନଥିବ ବା ଆମେ ସେତେ ଶୀଘ୍ର ଅଂଶୁଘାତର ଶିକାର ହେବାର ଆଉ ସମ୍ଭାବନା ନଥିବ। ତେଣୁ ଆମେ ଆମ ସହିତ ସବୁବେଳେ ଆନୁଷଙ୍ଗିକ ବ୍ୟବସ୍ଥା ଟିକକୁ ରଖିଥିବା। ଏଥିସହିତ ଆମେ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ଏ ସମୟରେ ଯିବା ପାଇଁ ଆମର ନିହାତି ଜରୁରୀ ଅଛି, ତେବେ ପାଣି ବୋତଲ ତ ଆମେ ନେବା, ପେଟେ ପାଣି ପିଇଥିବା ଏବଂ ଆମେ କଳା ଚଷମା, ହାଲୁକା ରଙ୍ଗର ପୋଷାକ, ଢିଲା ପୋଷାକ, ପାଦରେ ଜୋତା ଛତା, ଓଦା ଗାମୁଛା ଆଉ ପାଣି ବୋତଲ ନେଇଥିବା। ଏସବୁ ନେଇକି ଆମେ ଯେତେବେଳେ ଯାଉଥିବା ଜଣନ୍ତୁ କେଉଁ ଜାଗାରେ ଆମକୁ ଭଲ ଲାଗିଲାନି, ଟିକିଏ କେମିତି ଲାଗିଲା, ଟିକିଏ ନିଜ ସ୍ୱାଭାବିକ ଅବସ୍ଥାଠାରୁ ଟିକିଏ ଅସ୍ୱାଭାବିକ ଲାଗିଲା, ତେବେ ଆମେ ସାଙ୍ଗେ ସାଙ୍ଗେ ସେ ପାଖ ଅଞ୍ଚଳରେ ଦେଖିନେବା ଯେଉଁଠି ଛାଇ ଜାଗା ଥିବ, ସେ ଛାଇ ଜାଗାରେ ଆମେ ବସିଯିବା, ବିଶ୍ରାମ ନେବା, ନେଇଥିବା ପାଣିକୁ ମୁହଁରେ ଛାଟିବା, ହାତ ଗୋଡ଼କୁ ଟିକିଏ ଧୋଇଦେବା ଓଦା କରିକି ଗାମୁଛା ଏବଂ ପାଣି କିଛି ପିଇବା। ଯେତେ ପର୍ଯ୍ୟନ୍ତ ଭଲ ନ ଲାଗିଛି ଆମେ ଅପେକ୍ଷା କରିବା ଏବଂ ଖୋଲା ପବନ ଯେଉଁଠି ଚଳାଚଳ କରୁଥିବ ସେହି ଜାଗାରେ ଆମେ ବସିବା। ଯଦି ଭଲ ଲାଗିଲା ଆମେ ଆଗକୁ ବଢ଼ିବା, ନହେଲେ ଡାକ୍ତରଙ୍କ ପରାମର୍ଶ ନେବା। ଦେଖନ୍ତୁ, ସବୁ ସରକାରୀ ଡାକ୍ତରଖାନାରେ ଗୋଟିଏ ଅଂଶୁଘାତ ଚିକିତ୍ସା କୋଠରୀ ରହିଛି, ସେଥିରେ ଆପଣମାନଙ୍କ ପାଇଁ ଯାହା ବ୍ୟବସ୍ଥା ଅଂଶୁଘାତ ଚିକିତ୍ସାରେ ସବୁ ରହିଛି, ବିନା ମୂଲ୍ୟରେ ଆପଣ ସେବା ପାଇପାରିବେ। ତେଣୁ ଆପଣ ବିଚଳିତ ହେବାର ନାହିଁ, ଯେଉଁଠି ବି ଆପଣଙ୍କୁ ଭଲ ନ ଲାଗିବ ଆପଣ ସାଙ୍ଗେ ସାଙ୍ଗେ ସେହି ପାଖ ଡାକ୍ତରଖାନାକୁ ଯାଇକି ନିଜକୁ ଡାକ୍ତରଙ୍କ ପରାମର୍ଶ କରାଇବା ଦରକାର ବା ଡାକ୍ତରଙ୍କ ସହିତ କଥାବାର୍ତ୍ତା କରି କ'ଣ ଆପଣଙ୍କ ପାଇଁ ଚିକିତ୍ସା ଦରକାର ହେବ ତାହା ବିଷୟରେ ଆପଣ କଥାବାର୍ତ୍ତା କରିବେ। ଏଥିସହିତ ଆପଣ ନିଜର ଯତ୍ନ ନିଜେ ନେଉଥିବେ, କାରଣ ନିଜ ଯତ୍ନ ନିଜେ ନ ନେଲେ ଆପଣ ନିଶ୍ଚିତ ରୂପେ ହଇରାଣରେ ପଡ଼ିବେ। ଆପଣ ଭାବୁଥିବେ ଆପଣଙ୍କୁ ଭଲ ଲାଗୁଛି କିନ୍ତୁ ଭିତରେ ଭିତରେ ଆପଣଙ୍କୁ ଉତ୍ତାପ ବଢ଼ିଯାଇ ଶରୀର ଭିତରେ ହୁଏତ ଅଂଶୁଘାତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବ। ତେଣୁ ଆମେ ସବୁବେଳେ ଯତ୍ନବାନ ହେବା ଆଉ ଯେଉଁଠି ବି ପାଇବା ଆମେ ଘୋଳ ଦହି ହେଉ, ପାଣି ହେଉ, ପଣା ହେଉ, ତୋରାଣି ହେଉ କିମ୍ବା ତରଭୁଜ ହେଉ, କାକୁଡ଼ି ହେଉ, ଏସବୁ ଜିନିଷ ମଧ୍ୟ ଆମେ ଖାଇବା, କେବେ ଅବହେଳା କରିବାନି। କାରଣ ଆମକୁ ଭୋକ ଲାଗିଲେ ତରଭୁଜ ହେଉ ବା କାକୁଡ଼ି ଖାଇଲେ ହୁଏତ ପାଣିକୁ ପାଣି ଆମେ ପାଇବା ଏବଂ ଭୋକ ମଧ୍ୟ ମରିବ। ତେଣୁ ନିଶ୍ଚିତ ରୂପେ ଦୁଇଟା ଯାକ ଆମ ପାଇଁ ବହୁତ ଆବଶ୍ୟକ ରହିଛି। ତେଣୁ କେବେ ହେଲେ ଆମେ ଅବହେଳା କରିବା ନାହିଁ, ଆମେ ଯେଉଁ ଜାଗାକୁ ଯାଆନ୍ତୁ ନା କାହିଁକି, ଯେତେବେଳେ କାମ କରୁନ୍ତୁ ନା କାହିଁକି, ଆମେ ଏଥିପ୍ରତି ଧ୍ୟାନ ଦେବା। ଆଉ ଗୋଟେ ବଡ଼ କଥା ଆମ ପାଇଁ ରହିଛି ଯେ ଆମେ ଏହି ସମୟରେ ମନେ ରଖିଥିବା କଥା, ବିଶେଷ ଭାବରେ ଗରିଷ୍ଠ ଖାଦ୍ୟ ଖାଇବାନି, ମଦ୍ୟପାନ କରିବା ନାହିଁ କିମ୍ବା କୌଣସି ଧୂମ୍ରପାନ କରିବା ନାହିଁ। ଯେଉଁମାନେ ବି କରୁଥାନ୍ତି ତେବେ ନିଶ୍ଚିତ ଏଠୁ ନିବୃତ୍ତ ରହିବା ଦରକାର, କାରଣ ଅଂଶୁଘାତ ହେବାର ବହୁତ ସମ୍ଭାବନା ତାଙ୍କ ପ୍ରତି ରହିଛି। ତେଣୁ ଏ ସମୟରେ ଆମେ ସାଦାସିଧା ଖାଦ୍ୟ ଖାଇବା ଏବଂ ସବୁବେଳେ ଭରପୁର ପାଣି ପିଇବା ଆଉ ଛାଇ ଜାଗାରେ ରହିବା। ଏବେ ତ ଦେଖାଯାଉଛି ବିଭିନ୍ନ ଗଣମାଧ୍ୟମ ମଧ୍ୟ କହୁଛି ଏତେ ଉତ୍ତାପ ବଢ଼ିଯାଇଛି ଯେ ଲୋକମାନେ ଘର ଭିତରେ ରହିଲେ ମଧ୍ୟ ନିଜର ଯତ୍ନ ନ ନିଅନ୍ତି ତେବେ ଅଂଶୁଘାତ ହେବାର ସମ୍ଭାବନା ରହିଛି। ତେଣୁ ଆମେ ସବୁବେଳେ ଖୋଲା ପବନ ଏବଂ ଛାଇ ଜାଗା ଏବଂ ଯଦି ଅଧିକ ଗରମ ଅନୁଭୂତ ହେଉଛି ଓଦା ପାଣିରେ ଗାମୁଛା ବା କନାକୁ ଓଦା କରି ଦେହ ସାରା ଆପଣ ପୋଛି ଦେବା ଉଚିତ ହେବ, ଯାହାଫଳରେ ଆପଣଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ଏହିସବୁ କଥାକୁ ଆମେ ଯେତେବେଳେ ମନେ ରଖିଥିବା, ଏ ନିୟମକୁ ଯେତେବେଳେ ପାଳୁଥିବା, ନିଶ୍ଚିତ ରୂପେ ଆମ ପାଇଁ ଆଉ କିଛି ଅସୁବିଧା ହେବନି। କିନ୍ତୁ ବଡ଼ କଥା ହେଲା ଆମମାନଙ୍କୁ ମାନିବାର ଅଛି, ଆମେ ଏସବୁ କାମ ପ୍ରତି ଯତ୍ନବାନ ହେବା ସହିତ ଆମ ଘରର ଛୁଆ ଯେଉଁମାନେ ଅଛନ୍ତି ତାଙ୍କୁ ମଧ୍ୟ ଆମେ ବାରମ୍ବାର ଜଣାଇବା ଯେ ଖରା ସମୟରେ ସେମାନେ ଖେଳିବାକୁ ଯାଆନ୍ତୁ ନାହିଁ, ଖରା ମଉଳିଲେ ଖେଳନ୍ତୁ ଏବଂ ଦିନବେଳେ ସେମାନେ ଘରେ ରୁହନ୍ତୁ। ଛୋଟ ଶିଶୁମାନଙ୍କ ପ୍ରତି ମଧ୍ୟ ଯେଉଁମାନେ ଛୋଟ ଛୋଟ ଛୁଆ ଅଛି ତାଙ୍କୁ ମଧ୍ୟ ବହୁତ ଅସୁବିଧା ହେବାର ସମ୍ଭାବନା ଅଛି, କାରଣ ସେ ଜାଣିପାରୁନଥିବେ ତାଙ୍କର ଅସୁବିଧା ହେଉଛି ବୋଲି ସେ ତଥାପି ଖେଳି ଚାଲିଥିବେ, ଯେହେତୁ ତାଙ୍କର ଗୋଟେ ଜିଦ୍ ଥିବ ଛୋଟ ଛୁଆ, ତେଣୁ ଅସୁବିଧା ହେବ।
ତେଣୁ ଆମେ ଏହି ସମୟରେ ସବୁବେଳେ ସତର୍କ ରହିବା ଆବଶ୍ୟକ। ଏହି ସମୟରେ ଆମେ ପାଣିର ଯତ୍ନ ମଧ୍ୟ କରିବା। ଆମେ ଅଯଥାରେ ପାଣି ନଷ୍ଟ କରିବା ନାହିଁ, କାହିଁକି ଦେଖୁଛନ୍ତି ପାଣିର ଅଭାବ ତ ଅନ୍ୟ ଜାଗାରେ ରହିଛି ଏବଂ ଲୋକମାନେ ପାଣି ଟିକିଏ ପାଇବା ପାଇଁ କେତେ କେତେ ଦୂରକୁ ଯାଇ ଆଣୁଛନ୍ତି ନିଜର ନିତ୍ୟ ବ୍ୟବହାର କାର୍ଯ୍ୟରେ ଲଗାଇବା ପାଇଁ। ତେଣୁ ଏଥିପ୍ରତି ବି ଆମେ ଯତ୍ନବାନ ହେବା କଥା ଯେ ବେଶୀ ପାଣି ଆମେ ନଷ୍ଟ କରିବାନି, ପାଣିର ସୁରକ୍ଷା କରିବା, ପାଣିକୁ ସଂରକ୍ଷଣ କରିବା। ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ଆମ ପାଇଁ ଆବଶ୍ୟକତା ଥିବ ପାଣିର ବହୁତ କାମରେ ଲାଗିବ। ଦେଖାଯାଏ ଯେଉଁମାନଙ୍କର ପାଣି ଥାଏ ସେମାନେ ଏଇ ଖରାଦିନରେ ତାଙ୍କ ଘରକୁ ବା ଅଗଣାକୁ ବହୁତ ସଫା କରିବା, ପାଣି ଛାଟିବା କିମ୍ବା ଅଯଥାରେ ଓଭରହେଡ଼୍ ଟ୍ୟାଙ୍କରୁ ପାଣି ବାହାରିଯିବା, ଲୁଗା ବେଶୀ ସଫା କରିବା, ଗାଡ଼ି ବେଶୀ ଧୋଇବା କାମରେ ଲଗାନ୍ତି, ଯାହାଫଳରେ ଯେତେବେଳେ ଦରକାର ଥାଏ ପାଣି ନା ପାଣି ଆଉ ମିଳେ ନାହିଁ ବା ଯେଉଁମାନଙ୍କର ବେଶୀ ଦରକାର ଅଛି ସେ ଲୋକମାନେ ମଧ୍ୟ ପାଣି ପାଆନ୍ତି ନାହିଁ। ତେଣୁ ଆମେ ଏଥିପ୍ରତି ବିଶେଷ ଭାବରେ ଯତ୍ନବାନ ହେବା ଆବଶ୍ୟକ ଯେ ବେଶୀ ଭାବରେ ଆମେ ପାଣି ନଷ୍ଟ କରିବା ନାହିଁ, ପାଣି ଆମେ ଦରକାର ମୁତାବକ ବ୍ୟବହାର କରିବା ଏବଂ ଏହି ସମୟରେ ଲୋକଙ୍କୁ ମଧ୍ୟ ପାଣି ଦେବା ପାଇଁ ଆମେ ଚିନ୍ତା କରିବା, ମନରେ ସେ ଭାବନା ଗୋଟେ ରହିବା ଦରକାର। ଯଦି ଆମ ପାଖରେ ବହୁତ ପାଣି ଅଛି, ଯଦି ପାଖଆଖ ଲୋକମାନେ ପାଣି ପାଉନାହାନ୍ତି, ସେମାନେ ଦୂରକୁ ଯାଉଛନ୍ତି ପାଣି ଆଣିବା ପାଇଁ, ଆମେ ସେଇଠି ପାଣି ଦେବା ପାଇଁ ସୁବିଧା କରିବା ଆବଶ୍ୟକ। କାରଣ ପିଇବା ପାଣି ବା ପାନୀୟ ବା ରୋଷେଇ କରିବା ପାଣି ବହୁତ ଆବଶ୍ୟକତା ରହିଛି ଲୋକମାନଙ୍କ ପାଇଁ। ଯେଉଁ ପାଣି ଆମେ ଅଯଥାରେ ଖର୍ଚ୍ଚ କରୁଛନ୍ତି, ହୁଏତ ସେହି ପାଣି ଅନ୍ୟ କାହାର ବହୁତ ଜରୁରୀ କାମରେ ଲାଗିପାରେ। ତେଣୁ ନିଶ୍ଚିତ ରୂପେ ଆମେ ପାଣିର ସୁରକ୍ଷା କରିବା, ପାଣିକୁ ଯତ୍ନର ସହକାରେ ବ୍ୟବହାର କରିବା ଏବଂ ସଂରକ୍ଷଣ ପ୍ରତି ଆମେ ପଦକ୍ଷେପ ନେବା, ତେବେ ନିଶ୍ଚିତ ରୂପେ ଆଉ ଏଇ ଉତ୍ତାପ ଆମକୁ ବିଶେଷ ଭାବେ ଡରେଇ ପାରିବନି। ଯଦି ଆମ ପାଖରେ ତା ପ୍ରତି ସମସ୍ତ ବ୍ୟବସ୍ଥା ରହିଥିବ କିଛି ଅସୁବିଧା ହେବ ନାହିଁ। ତେବେ ଚାଲନ୍ତୁ ଆଜିର ବୈଠକରେ ଗୋଟିଏ ଭଜନ ଶୁଣିବାର ସମୟ ହେଲାଣି, ଭଜନଟିଏ ଶୁଣିବା।

0: ପେଟ ପାଟଣାର ଚିନ୍ତା। ସବୁବେଳେ ଆମେ ବୈଠକରେ ବିଭିନ୍ନ ପ୍ରକାର ଚାଷ କଥା ବା ବିଭିନ୍ନ ପ୍ରକାର କୃଷି ଭିତ୍ତିକ ଯନ୍ତ୍ରପାତିର କଥା ହେଉ ବା କୃଷି ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥାନ୍ତି। ତେବେ ଆଜିର କାର୍ଯ୍ୟକ୍ରମରେ ବା ଆଜିର ବୈଠକରେ ଆମେ ସେମିତି ଏକ ଆଲୋଚନା ରଖିଛୁ ଯେ ଆମ କେନ୍ଦୁଝର ଜିଲ୍ଲାରେ ତ ବହୁତ ମକା ଚାଷ ହେଉଛି, ତେବେ ଏହି ମକା ଚାଷରୁ ମୂଲ୍ୟଯୁକ୍ତ ଖାଦ୍ୟ କିପରି ଭାବେ ପ୍ରସ୍ତୁତ କରାଯାଇପାରିବ ଆଲୋଚନା କରୁଛନ୍ତି ମନୋରମା ମୁକୁଟ ମହୋଦୟା, ଚାଲନ୍ତୁ ଶୁଣିବା।
1: ପ୍ରଥମେ ଆମେ ଜାଣିବା ପାଇଁ ଚାହିଁବୁ ଯେ ଏଇ ଯୋଉ ମକା ଚାଷ କରାଯାଉଛି ଖରାଦିନିଆ, ଏଇ ମକା ଚାଷ କରିବା ଦ୍ୱାରା ଆମର କୋଉ କୋଉ ଖାଦ୍ୟ ରୂପେ ଏହାକୁ ବ୍ୟବହାର କରାଯାଇପାରିବ?
2: ସାଧାରଣତଃ ଆମେ ଆଜିକାଲି ଯଦି ମାର୍କେଟକୁ ଦେଖିବେ, ମାର୍କେଟରୁ ଚାହିଦା ଅନୁସାରେ କଞ୍ଚା ମକାକୁ ପୋଡି ଖାଇବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ତା ବାଦ ମକାରୁ ତିଆରି ହେଉଥିବା କର୍ଣ୍ଣଫ୍ଲେକ୍ସକୁ ସାଧାରଣତଃ ସକାଳିଆ ଜଳଖିଆ ହିସାବରେ ମଧ୍ୟ ବହୁତ ଭାବରେ ବ୍ୟବହାର କରାଯାଉଛି। ଏତଦ୍ ବ୍ୟତୀତ ଏହାକୁ ଗୋ ଖାଦ୍ୟ, ଘୁଷୁରୀ ଖାଦ୍ୟ, ମାଛଙ୍କର ଖାଦ୍ୟ, କୁକୁଡ଼ାମାନଙ୍କର ଖାଦ୍ୟ ହିସାବରେ ମଧ୍ୟ ବ୍ୟବହାର କରାଯାଉଛି ଏବଂ ଛୋଟ ଛୋଟ ଶିଶୁମାନଙ୍କର ତାଙ୍କର ଯେଉଁ ପୁଷ୍ଟିକର ଖାଦ୍ୟ ହିସାବରେ ମଧ୍ୟ ମକାକୁ ବ୍ୟବହାର କରାଯାଉଛି। ଏହା ସହିତ ମକା ଗଛ ମଧ୍ୟ ଆମର ସବୁଜ ସାର ହିସାବରେ ଗୋରୁ ଗାଈମାନଙ୍କୁ ଦିଆଯାଉଛି। ସେଥିପାଇଁ ମକା ଏକ ନିହାତି ଭାବରେ ଲାଭଜନକ ଫସଲ, ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ। ଏବଂ ମଧୁର ମକାର ଆପଣମାନେ ଯଦି ଦେଖିବେ, ଆଜିକାଲି ମଧୁର ମକାର ବ୍ୟବହାର ମଧ୍ୟ ବହୁତ ଭାବରେ ବଢିଗଲାଣି, ସେଥିଲାଗି ଏହାର ବ୍ୟବହାର ବହୁତ ଦିଗରେ ଆମେମାନେ କରିପାରିବା।
1: ଯେହେତୁ ମକା ଏତେ ସବୁ କାର୍ଯ୍ୟ କରିପାରୁଛି ବା ଏତେ ସବୁ ଖାଦ୍ୟ ରୂପେ ବ୍ୟବହାର ହେଇପାରୁଛି, ତେବେ ଆମ କେନ୍ଦୁଝରରେ ତାର ଜଳବାୟୁ ଏବଂ ପାଣିପାଗ ବା ମାଟିର ଠିକ ଅଛି କି ନାହିଁ, ଅନୁକୂଳ କି ନାହିଁ କେମିତି ଜାଣିବା?
2: ସାଧାରଣତଃ ମକା ଚାଷ ପାଇଁ ଆମକୁ ଉଷ୍ଣ ଏବଂ ଆଦ୍ର ଜଳବାୟୁ ଦରକାର ହୋଇଥାଏ। ତା ସହିତ ନିବିଡ଼ ଦରସା ମାଟି ମକା ଚାଷ ପାଇଁ ଉପଯୁକ୍ତ ହୋଇଥାଏ। ଯଦି ମକା ଚାଷରେ ଆମର ଯଦି ତାପମାତ୍ରା 19 ଡିଗ୍ରୀରୁ କମ୍ ରହୁଛି ତାହେଲେ ଏହି ଚାଷ ହୋଇପାରିବ ନାହିଁ। ଏହିସବୁ ଦୃଷ୍ଟିରେ ଆମେ ଯଦି ଦେଖିବା ତାହେଲେ ଆମ କେନ୍ଦୁଝରରେ ଯେଉଁ ତାପମାତ୍ରା ରହୁଛି, କେନ୍ଦୁଝରରେ ଯେଉଁ ଆମର ମାଟି ରହୁଛି, ତାହା ମକା ଚାଷ ପାଇଁ ଅତ୍ୟନ୍ତ ଭାବରେ ଅନୁକୂଳ ଅଟେ। ତେଣୁ ଆମେ ନିଶ୍ଚିତ ଭାବରେ ବହୁତ ଭଲ ଭାବରେ ଆମେ ମକା ଚାଷ କେନ୍ଦୁଝର ମାଟିରେ କରିପାରିବା।
1: ତେବେ ମକା ଚାଷ କରିବା ପାଇଁ ଯୋଉ ରହିଛି କି ଆମ ଜମି ପ୍ରସ୍ତୁତି କିପରି ଭାବରେ କରାଯିବ?
2: ମକା ଚାଷ କରିବା ପୂର୍ବରୁ ଆମେମାନେ ଜମିକୁ ଭଲ ଭାବରେ ହଳ କରିଦେବା ଦରକାର ଏବଂ ଜମି ହଳ କରିସାରିବା ପରେ ତାକୁ ସମତୁଲ କରିବା। ତା ସହିତ ଏକର ପିଛା ଆମେ 5 ଗାଡ଼ି ଗୋବର ଖତ ଏଥିରେ ପ୍ରୟୋଗ କରିବା। ଯଦି ଉଇ ହେବାର ସମ୍ଭାବନା ଅଛି ଆପଣଙ୍କ ଜମିରେ, ତାହେଲେ ଯେତେବେଳେ ଜମି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଏକର ପିଛା 10 କେଜି ଆପଣ କ୍ଲୋରୋପାଇରିଫସ୍ ଗୁଣ୍ଡ ଶେଷ ଓଡ଼ ଚାଷ ସମୟରେ ମାଟିରେ ଭଲ ଭାବରେ ମିଶାଇ ଦିଅନ୍ତୁ।
1: ଜମି ପ୍ରସ୍ତୁତି ପରେ ବିହନ କେମିତି ଚୟନ କରିବୁ, କୋଉ ବିହନ ଲଗେଇବୁ?
2: ସାଧାରଣତଃ ଆମେ 3 ପ୍ରକାରର ବିହନ ବ୍ୟବହାର କରିଥାଉ। ଯେଉଁମାନଙ୍କର ଦେଶୀ ବିହନ ଅଛି ଦେଶୀ ବିହନ ବ୍ୟବହାର କରିପାରିବେ, କିମ୍ବା କମ୍ପୋଜିଟ୍ ବିହନ କିମ୍ବା ହାଇବ୍ରିଡ୍ ବିହନ ବ୍ୟବହାର କରିପାରିବେ। କିନ୍ତୁ ଯଦି ଆମେ ହାଇବ୍ରିଡ୍ ବିହନ ବ୍ୟବହାର କରୁଛେ ତାହେଲେ ଆମେ ଅଧିକ ମାତ୍ରାରେ ଅମଳ ପାଇପାରିବା।
1: ତେବେ ହାଇବ୍ରିଡ୍ ବିହନ ହିସାବରେ କୋଉ ମାର୍କେଟରେ କମ୍ ବା ବଜାରରେ କଣ ସବୁ ମିଳୁଛି?
2: ହାଇବ୍ରିଡ୍ ହିସାବରେ ଆମର ଡେକାନ 103, ଡେକାନ 115, ଗଙ୍ଗା 11 ଏହିସବୁ ବିଭିନ୍ନ ଭେରାଇଟି ଆଭେଲେବୁଲ ରହୁଛି, ତାକୁ ଆପଣମାନେ ବ୍ୟବହାର କରିପାରିବେ। ତା ସହିତ ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟରେ ମଧ୍ୟ ବିଭିନ୍ନ ହାଇବ୍ରିଡ୍ ବିହନ ବେଳେବେଳେ ଡେମନଷ୍ଟ୍ରେସନ ପାଇଁ ଆସୁଛି, ତାକୁ ମଧ୍ୟ ଚାଷୀମାନଙ୍କୁ ବିଭିନ୍ନ ଡେମନଷ୍ଟ୍ରେସନ ପାଇଁ ଦିଆଯାଉଛି।
1: ତେବେ ଯୋଉ ବିହନ ଆମେ ଆଣିଲୁ ତାକୁ ବିଶୋଧନ କିପରି ଭାବରେ କରିବୁ ନା ଆଗରୁ ବିଶୋଧିତ ହେଇଥିବ?
2: ହାଇବ୍ରିଡ୍ ବିହନ ସାଧାରଣତଃ ବିଶୋଧିତ ହେଇ ଆସିଥାଏ, ତଥାପି ଆମେ ଚେଷ୍ଟା କରିବା। ଏକ ଏକରକୁ ସାଧାରଣତଃ ଆମେ 6 କେଜି ବିହନ ବ୍ୟବହାର କରିଥାଉ ମକା ଚାଷ ପାଇଁ, ଏବଂ ବିହନ ବିଶୋଧନ ଯେତେବେଳେ କରୁଛେ ଗୋଟେ କେଜି ବିହନକୁ 2 ଗ୍ରାମ କାର୍ବେଣ୍ଡାଜିନ୍ କିମ୍ବା ବାଭିଷ୍ଟିନ୍ ମେଡିସିନ୍ରେ ଆପଣମାନେ ଗୋଳାଇ ଭଲ ଭାବେ ବିଶୋଧନ କରିବେ। ତା ସହିତ ଆପଣମାନେ ଯଦି ବାଭିଷ୍ଟିନ୍ ନ ପାଉଛନ୍ତି ତାହେଲେ 1 କେଜି ବିହନକୁ 3 ଗ୍ରାମ ଥିରାମ ଗୁଣ୍ଡ ସାଙ୍ଗରେ ମିଶାଇ ବିହନ ବିଶୋଧନ କରେଇ ନିଅନ୍ତୁ।
1: ବିହନ ବିଶୋଧନ କରିବା ପରେ ଆମେ କିପରି ଭାବରେ ଲଗେଇବୁ?
2: ଯେତେବେଳେ ଆପଣମାନେ ମକା ଗଛ ଲଗାଉଛନ୍ତି ତାର ଚେର ସାଧାରଣତଃ 4-5 ସେଣ୍ଟିମିଟର ଗଭୀରକୁ ଯାଇଥାଏ, ସେଥିପାଇଁ ଆପଣ ମଞ୍ଜିଟାକୁ 4-5 ସେଣ୍ଟିମିଟର ଗଭୀରରେ ପୋତିବେ ଏବଂ ପ୍ରତ୍ୟେକ ସ୍ଥାନରେ 2 ଲେଖା ମଞ୍ଜି ବୁଣିବେ। ତାପରେ ଆଉ ଗୋଟେ ଆମେ ଧାଡ଼ିକୁ ଧାଡ଼ି ମକା ଗଛ ଲଗେଇବା ବେଶୀ ଲାଭଦାୟକ ହୋଇଥାଏ, ତେଣୁ ଧାଡ଼ିକୁ ଧାଡ଼ି 50 ସେଣ୍ଟିମିଟର ବ୍ୟବଧାନରେ ଆପଣମାନେ ଗଛ ମଞ୍ଜି ବୁଣିବେ ଏବଂ ଗଛକୁ ଗଛ 25 ସେଣ୍ଟିମିଟର ବ୍ୟବଧାନ ଆପଣମାନେ ଦେବେ।
1: ଗଛ ତ ଲଗେଇଦେଲୁ, ଗଛ ବି ଉଠିଯିବ, ଚାରା ହେଇଗଲା ପରେ ପରବର୍ତ୍ତୀ ଯତ୍ନ ହିସାବରେ ଆମେ କଣ ନବୁ?
2: ସାଧାରଣତଃ ମଣିଷ ଯେମିତି ଖାଦ୍ୟ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକ କରିଥାଏ, ଠିକ ସେଭଳିଆ ଗଛ ମଧ୍ୟ ଖାଦ୍ୟ ଦରକାର କରିଥାଏ। ସେଥିପାଇଁ ଆପଣମାନେ ଯେତେବେଳେ ମଞ୍ଜି ବୁଣୁଛନ୍ତି ଠିକ ଭାବରେ ତାକୁ ଖାଦ୍ୟସାର ଦେବା ଦରକାର। ଖାଦ୍ୟସାର ହିସାବରେ ଆମେ ସାଧାରଣତଃ ଯବକ୍ଷାରଜାମ, ଫସ୍ଫରସ୍ ଏବଂ ପଟାସ ସାରକୁ ଦେଇଥାଉ। ଯବକ୍ଷାରଜାମ ସାର 32 କେଜି, ଫସ୍ଫରସ୍ ସାର 16 କେଜି, ପଟାସ ସାରକୁ ଆମେ 16 କେଜି ଦରକାର ହୋଇଥାଏ ମକା ଚାଷ ପାଇଁ ଏକର ପିଛା। ତ ପ୍ରଥମେ ଯେତେବେଳେ ମଞ୍ଜି ବୁଣୁଛନ୍ତି ତା ସମସ୍ତ ଯବକ୍ଷାର ପଟାସ ସାର ଏବଂ 25% ଯବକ୍ଷାର ଜାମ ସାରକୁ ଆମେ ମୂଳ ସାର ହିସାବରେ ଦେବା। ମଞ୍ଜି ପୋତିବା ତାପରେ ଆପଣ ମାଟିକୁ ଘୋଡ଼ାଇ ଦିଅନ୍ତୁ। ଅବଶିଷ୍ଟ ଯୋଉ ଯବକ୍ଷାର ଜାମ ସାର ରହୁଛି ତାକୁ ତାର 50% ଆପଣ 3 ସପ୍ତାହ ପରେ ବ୍ୟବହାର କରିବେ। ବାକି ଯୋଉ 25% ରହିଲା ତାକୁ 6 ସପ୍ତାହ ପରେ ଭଲ ଭାବରେ ଦେଇ ମାଟିକୁ କଡା ଖୋସା କରି ହୁଡ଼ା ଟେକିଦେବେ।
1: ତ କୁଡା ଖୋସା କରିଦେଲୁ, ମାଟି ଟେକିଦେଲୁ, ତାପରେ ଦେଖନ୍ତୁ ଯେତେବେଳେ ଗଛ ବଡ଼ ହେଇଯିବ ଘାସ ବି ତ ହବ, ତ ଘାସର ଦମନ କିପରି କରାଯିବ?
2: ଘାସକୁ ଯଦି ଆପଣ 2 ଉପାୟରେ କରିପାରିବେ, ଯଦି ଆପଣ ଚାହୁଁଛନ୍ତି ଯାନ୍ତ୍ରିକ ଉପାୟରେ କରିବା ପାଇଁ, ତାହେଲେ ଯେତେବେଳେ ସାର ପ୍ରୟୋଗ କରୁଛନ୍ତି 3 ସପ୍ତାହ, ମୁଁ ଯେମିତିକି କହିଲି ପୂର୍ବରୁ, ମାନେ ମଞ୍ଜି ବୁଣିବାର 3 ସପ୍ତାହ ପରେ ଥରେ କୋଡ଼ା ଖୋସା କରାଇକି ଘାସ ବାଛି ଦିଅନ୍ତୁ ଏବଂ 6 ସପ୍ତାହ ପରେ ଆଉ ଥରେ କୋଡ଼ା ଖୋସା କରାଇକି ଜମିରେ ଆପଣ ଘାସ ବାଛି ଦେଇ ହୋଡ଼ା ଟେକିଦେବେ। ହୋଡ଼ା ଟେକିଦେବା ଦ୍ଵାରା ଆପଣଙ୍କର ଗଛ ମଜବୁତ ହେବ ଏବଂ ପବନରେ ଭାଙ୍ଗିଯିବ ନାହିଁ। ଆଉ ଯଦି ଆପଣ ମାନେ ଘାସ ମରା ମେଡିସିନ ବ୍ୟବହାର କରିବାକୁ ଚାହୁଁଛନ୍ତି, ତାହେଲେ ପେଣ୍ଡିମେଥାଲିନ ନାମକ ମେଡିସିନକୁ ଆପଣ ଯେତେବେଳେ ମଞ୍ଜି ବୁଣୁଛନ୍ତି, ମଞ୍ଜି ବୁଣିବାର 2-4 ଦିନ ଭିତରେ ଆପଣ ଜମିରେ ପ୍ରୟୋଗ କରନ୍ତୁ। ଏକର ପିଛା ଆପଣ ମାନେ 2.5 ଲିଟର ଜମିରେ ପ୍ରୟୋଗ କରିବେ। ସେଇଭଳିଆ ଯଦି ଆଟ୍ରାଜିନ ମେଡିସିନକୁ ବ୍ୟବହାର କରିବେ, ସେମିତି 2-4 ଦିନ ମାନେ ମଞ୍ଜି ବୁଣିବାର 2-4 ଦିନ ଭିତରେ ଆପଣ ଆଟ୍ରାଜିନକୁ 2 କେଜି ଏକର ପିଛା ଆପଣ ମାନେ ବ୍ୟବହାର କରିପାରିବେ ଘାସ ଦମନ ପାଇଁ।
1: ତେବେ ଏତ ଖରାଦିନ, ତେବେ ପାଣିର ତ ଅଭାବ ରହିବ, ତଥାପି ଆମେ ଜଳସେଚନ କୋଉ କୋଉ ସମୟରେ କଲେ ଆମ ଚାଷରେ କିଛି ଅସୁବିଧା ହବନି?
2: ଯେହେତୁ ଆମେ ଖରାଦିନିଆ ମକା ଚାଷ କରୁଛେ, ଜଳର ନିହାତି ଭାବରେ ଆବଶ୍ୟକ ରହିଛି। ତେଣୁ ଆମେ ଯଦି 10-12 ଦିନ ବ୍ୟବଧାନରେ 6-8 ଥର ଜଳ ମାନେ ଜଳସେଚନ କରିପାରିବେ ବହୁତ ଭଲ। ଯଦି ସେତିକି ଆମର ଯେହେତୁ ଆମର ଜଳର ଅଭାବ ରହୁଛି, ବର୍ଷା ଠିକ ଟାଇମରେ ହଉନି, ସେଥିପାଇଁ ଆମେ ମାନେ କଣ କରିବା, ଯୋଉଟା ତାର ନିହାତି ସଙ୍କଟ ସମୟ ସେଇ ଟାଇମରେ ଆପଣ ଜଳସେଚନ ଯଦି କରିବେ, ଯେମିତିକି ଫୁଲ ଧରିବାର 15 ଦିନ ପୂର୍ବରୁ ଏବଂ ଧାନା ଧରିବା ଅବସ୍ଥାରେ ଯଦି ଜମିରେ ଆପଣ ଜଳସେଚନ କରୁଛନ୍ତି, ତାହେଲେ ମଧ୍ୟ ଆମେ ଅମଳଟା ବହୁତ ମାତ୍ରାରେ ବଢେଇ ଦେଇପାରିବା।
1: ତେବେ ଜଳସେଚନ ବି ଠିକ ସମୟରେ କରିବା ପରେ ସବୁ କରିଥିବୁ, କିନ୍ତୁ ବେଳେବେଳେ ଦେଖାଯାଏ ଯେ ସେ ଗଛରେ କିଛି ବିଭିନ୍ନ ପ୍ରକାର ରୋଗ ଦେଖାଯାଏ, ତ ସେମିତି କିଛି ରୋଗ ରହିଛି, ଯୋଉ ରୋଗର କିପରି ଭାବେ ଦମନ ମଧ୍ୟ କରିବୁ?
2: ସବୁ ଗଛରେ ସବୁ, ଯେମିତି ଆମ ମଣିଷର ବିଭିନ୍ନ ପ୍ରକାର ରୋଗ ଆମ ମାନଙ୍କୁ ହଉଛି, ଠିକ ସେଭଳିଆ ଗଛକୁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ପୋକ ଆକ୍ରମଣ କରିଥାନ୍ତି। ତେବେ ମକା ଫସଲରେ ସାଧାରଣତଃ ଆମେ ଦେଖିଥାଉ ଉଇ, କାଣ୍ଡବିନ୍ଧା ପୋକ, ଲାଲ ସମ୍ବାଳୁଆ, ଯୌ ପୋକ ଏବଂ ପତ୍ରପୋଡ଼ା ରୋଗ ଅଧିକ କ୍ଷତି ଘଟାଇଥାନ୍ତି। ତେବେ ଆମେ, ମୁଁ ପ୍ରଥମରୁ ଯେମିତି କହିଲି, ଯଦି ଉଇ ହଉଛନ୍ତି ଆପଣଙ୍କ ଜମିରେ, ତେବେ ଯେତେବେଳେ ଶେଷ ଅଡ଼ ଚାଷ କରୁଛନ୍ତି, ଜମିରେ 10 କେଜି କ୍ଲୋରୋପାଇରିଫସ୍ ଗୁଣ୍ଡକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଉଇ ପୋକର ଦମନ ପାଇଁ। ତା ସହିତ ଯଦି କାଣ୍ଡବିନ୍ଧା ପୋକ ଲାଗୁଛନ୍ତି କିମ୍ବା ଲାଲ ସମ୍ବାଳୁଆ ଲାଗୁଛନ୍ତି, ତାହେଲେ ଆପଣମାନେ ସେଇ କ୍ଲୋରୋପାଇରିଫସ୍କୁ ଏକର ପ୍ରତି 400 ମିଲିଲିଟରକୁ 200 ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ। ଯଦି ମକାରେ ଯୌ ପୋକ ଲାଗୁଛନ୍ତି, ତାହେଲେ ଏକର ପ୍ରତି 400 ମିଲିଲିଟର ଡାଇମେଥ୍ରେଟକୁ 200 ଲିଟର ପାଣିରେ ଗୋଳାଇ ସିଞ୍ଚନ କରିପାରିବେ। ଆଉ ଯୋଉ କହିଲି ପତ୍ରପୋଡ଼ା ରୋଗ ଲାଗୁଛି, ତାକୁ ଦମନ କରିବା ପାଇଁ ଆପଣମାନେ ଏକର ପ୍ରତି 750 ଗ୍ରାମ ମାନକଜେ ମେଡିସିନ ମିଳୁଛି, ତାକୁ 200 ଲିଟର ପାଣିରେ ଗୋଳାଇ ପ୍ରତି 10 ଦିନ ବ୍ୟବଧାନରେ ଆପଣମାନେ ସ୍ପ୍ରେ କରିପାରିବେ।
1: ତେବେ ଯୋଉ ଔଷଧ କହିଲେ ପକେଇବା ସମୟରେ ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ କି?
2: ସାବଧାନତା ହିସାବରେ ଆପଣମାନେ ଯୋଉ ଯେତେବେଳେ ସ୍ପ୍ରେ କରୁଛନ୍ତି, ସେତେବେଳେ ଆପଣମାନେ ଚେଷ୍ଟା କରିବେ କି ସେ ମେଡିସିନ ହାତରେ ଆପଣମାନେ ଗ୍ଲୋଭ୍ସ ବ୍ୟବହାର କରିବେ, ମୁହଁରେ ଆପଣମାନେ ଗାମୁଛା କିମ୍ବା ଯାହା ହଉ ଗୋଟେ ମୁହଁରେ, ଯେମିତି ନାକ ଆପଣଙ୍କର ବନ୍ଦ ରୁହେ। ଆଉ ସ୍ପ୍ରେ କଲାବେଳେ ଆପଣ ଚେଷ୍ଟା କରିବେ ଗଛର ମୂଳରେ ଆପଣମାନେ ସ୍ପ୍ରେ କରିବେ, ଇଆଡ଼େ ସିଆଡ଼େ ସ୍ପ୍ରେ ନକରି ଗଛର ମୂଳରେ ହିଁ ସ୍ପ୍ରେ କରିବାକୁ ଚେଷ୍ଟା କରିବେ, ଯାହାଦ୍ୱାରା କି ସେଟା ଅଧିକ ଇଫେକ୍ଟିଭ ହେଇଥାଏ।
1: ସବୁ ଆମେ ଯେମିତି କହିଲେ ଆପଣ ପ୍ରଥମରୁ ଆରମ୍ଭ କରି ବିହନ ବିଶୋଧନ କରିବା, ବିହନ ବୁଣିବା ବା ସେଥିରେ ଘାସ ଦମନ କରିବା, ଏସବୁ କାମ କରିବା ପରେ ଯେତେବେଳେ ଆମର ଫଳ ହେଇଯିବ ସେତେବେଳେ କିଛି ସତର୍କତା ଅବଲମ୍ବନ କରିବୁ, କିମ୍ବା କେତେବେଳେ ଆମକୁ ଅମଳ କରିବାର ପ୍ରକୃତ ସମୟ କେତେବେଳେ?
2: ଏଇଟା ଗୋଟେ ବହୁତ ଭଲ କଥା ପଚାରିଲେ। ଆମେ ସାଧାରଣତଃ ଗଛ ଲଗାଇଦେବା, ଆଉ ଯଦି ତାକୁ ଠିକ ସମୟରେ ଅମଳ ନ କରିବା, ତାହେଲେ ଆମର ବହୁତ ମାତ୍ରାରେ କ୍ଷତି ହୋଇଥାଏ। ତେବେ ମାର୍କେଟରୁ ଚାହିଦା ଦେଖି ଆପଣମାନେ ଅମଳ କରିବାକୁ ଚେଷ୍ଟା କରିବେ। ଯଦି ମାର୍କେଟରେ ଆପଣମାନଙ୍କର କଞ୍ଚା ମକାର ଚାହିଦା ବେଶୀ ରହୁଛି, ତାହେଲେ ମକା ଲଗାଇବାର 80-90 ଦିନ ମଧ୍ୟରେ ଆପଣମାନେ କଞ୍ଚା ମକାକୁ ଅମଳ କରିନିଅନ୍ତୁ। ଯଦି ଆପଣଙ୍କ ମାର୍କେଟରେ ଦରକାର ହେଉଛି ଆପଣଙ୍କର ମକାର ଦାନା, ଯେମିତିକି ମୁଁ କହିଲି ଗୋ ଖାଦ୍ୟ ପାଇଁ କିମ୍ବା ମାଛ ମାନଙ୍କର ଖାଦ୍ୟ ପାଇଁ ଯଦି ବ୍ୟବହାର କରୁଛନ୍ତି, ତାର ସେଇର ଚାହିଦା ଅଛି, ତାହେଲେ ଆଉ ଅଧିକା 15 ଦିନ ଆପଣମାନେ ଅପେକ୍ଷା କରିଯାଆନ୍ତୁ। ଦାନା ଯେତେବେଳେ ପୁରା ପାକଳ ହେଇଯାଉଛି ସେତେବେଳେ ଆପଣମାନେ ଅମଳ କରିପାରିବେ। ତେଣୁ ମାର୍କେଟର ଚାହିଦା ଦେଖି ଆପଣ ଅମଳ କରିନେବାଟା ଆପଣମାନଙ୍କ ପାଇଁ ଚତୁରତାର ବିଷୟ ହେବ।
1: ତେବେ ଶେଷରେ ଜାଣିବା ପାଇଁ ଚାହିଁବି ଯେ ଯଦି ମକା ଆମର ବହୁତ ପରିମାଣରେ ଆମେ ଅମଳ କଲୁ, ଧରିନିଅନ୍ତୁ ବଜାରର ଦର ଅନୁସାରେ କିମ୍ବା ବଜାର ଚାହିଦା ଅନୁସାରେ ବିକ୍ରି ନହେଇ ହୋଇପାରିଲା ତାକୁ ଆମେ ସଂରକ୍ଷଣ କେମିତି କରିପାରିବୁ?
2: ମକାର ସଂରକ୍ଷଣ ଆମେ ସାଧାରଣତଃ ଯେହେତୁ ଏଇଟା ଏକ ମାନେ ଶୁଷ୍କ ଜାତୀୟ ଫସଲ, ଏଇଟା ବହୁତ ଜଲ୍ଦି ନଷ୍ଟ ହୋଇନଥାଏ। ତେବେ ଯଦି କିଛି ବି ନ ହେଉଛି ମାର୍କେଟରେ, ଆପଣଙ୍କର ମକା ବିକ୍ରି ନ ହେଲା ଠିକ ଟାଇମରେ, ତେବେ ଆପଣମାନେ ତାକୁ ନିଜେ ଅମଳ କରିପାରନ୍ତି। ସାଧାରଣତଃ ଯଦି ପାଖରେ କିଛି ଅଙ୍ଗନବାଡି କେନ୍ଦ୍ର ଅଛି ତା ସହିତ ଯୋଗାଯୋଗ କରିକି ତାକୁ ଆପଣମାନେ ସେଥିରେ ମଧ୍ୟ ଲଗାଇ ପାରିବେ। ଆଉ ତା ସହିତ ନିଜେ ମଧ୍ୟ ଯଦି କିଛି ବି ନ ହେଲା ନିଜେ ଖାଦ୍ୟରେ ମଧ୍ୟ ବ୍ୟବହାର କରିପାରିବେ। ଯଦି ଗୋ ପାଳନ କରୁଛନ୍ତି, ନିହାତି ସମସ୍ତେ ଗାଈ ଗୋରୁ ରଖୁଛନ୍ତି, ନିଜର ଖାଦ୍ୟ ହିସାବରେ ମଧ୍ୟ ତାକୁ ବ୍ୟବହାର କରିପାରିବେ।
1: ଏତେ ସୁନ୍ଦର ଭାବରେ ମକା ଚାଷ କରିକି ଆମେ କିପରି ଲାଭବାନ ହେଇପାରିବା, ମକାର କିପରି ଯତ୍ନ ନେଇକି ଭଲ ଦି ପଇସା ରୋଜଗାର କରିପାରିବୁ, ଏହା ଉପରେ ଏତେ ସୁନ୍ଦର ଭାବରେ ଆଲୋଚନା ଟିକେ କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
2: ନମସ୍କାର।
0: ଶୁଣିଲେ ତ ମହୋଦୟା କେତେ ସୁନ୍ଦର ଭାବରେ ବୁଝାଇ ଦେଲେ ମକାର କିପରି ଭାବରେ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିପାରିବା। ଅନେକ ପ୍ରକାର ଆମେ ଖାଦ୍ୟ ପ୍ରସ୍ତୁତ କରିପାରିବା ଏବଂ ଆମେ ତାକୁ ଅଧିକ ମୂଲ୍ୟରେ ମଧ୍ୟ ଆମେ ବିକ୍ରି କରିପାରିବା। ବଡ଼ କଥା ହେଲା ଆମେ ସେ କହିବା ମୁତାବକ ଯଦି ଆମେ ତିଆରି କରିପାରିଲେ, ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିପାରିଲେ ନିଶ୍ଚିତ ରୂପେ ଆମର ବହୁତ ଲାଭ ହେବ। ତେଣୁ ଆମେ ନିଶ୍ଚିତ ରୂପେ ମକାକୁ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବା, ତେବେ ନିଶ୍ଚିତ ରୂପେ ଆମେ ଅଧିକ ଲାଭବାନ ହେବା। ବଡ଼ କଥା ହେଲା ଆମେ ଯଦି କଲେ ବା ଆମେ ଯଦି ମନରେ ସ୍ଥିର କଲେ ଯେ ସେହିଭଳି କାମ କରିବା ବା ସେହିଭଳି ଆମେ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ତେବେ ଆମେ ଲାଭବାନ ହୋଇପାରିବା। ବଡ଼ କଥା ହେଲା ଆମେ କରିବା କଥା, ସେହି ଢଙ୍ଗରେ ଆମେ ଚାଷ କରିବା, ସେହିଭଳି ଭାବରେ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଯାହାଫଳରେ ଆମେ ଅଧିକ ଲାଭବାନ ହୋଇପାରିବା। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଉଠିବା ତାହେଲେ ଯିବା। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର।

ଆମ ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର, ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 8ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଆଇନା, ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଜଲି ମୁଖାର୍ଜୀ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସାପ୍ତାହିକ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ଥିର୍କି। ତା ପୂର୍ବରୁ ଏ ବିଜ୍ଞାପନ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝରଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍ ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମିନି କନ୍ଫରେନ୍ସ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ରଗୁଡ଼ିକରେ ବୁଥସ୍ତରୀୟ ଏଜେଣ୍ଟ ବା ବିଏଲ୍ଏ ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ନିବେଦନ କରିଥିଲେ। ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଲିକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଅତିରିକ୍ତ ଉପଜିଲ୍ଲାପାଳ ପୁନମ ବିନୀତା ବାଗେ, ଡେପୁଟି କଲେକ୍ଟର ନିର୍ବାଚନ ଅରୁଣିମା ସାହୁ, ଦିନେଶ ପୂର୍ତ୍ତି, ମିତାଲି ମଧୁସ୍ମିତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପରିଡ଼ା, ଭାରତୀୟ ଜନତା ପାର୍ଟିର ପ୍ରକାଶ ସୂତ୍ରଧର, ବିଜୁ ଜନତା ଦଳର ପ୍ରମୋଦ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସର ସୁଢ଼ଳ କୁମାର ସେଠୀ, ଆମ୍ ଆଦମୀ ପାର୍ଟିର ଭବାନୀ ଶଙ୍କର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

0: 2026 ମସିହାର ମାଟ୍ରିକ୍ ମେଧା ସମ୍ମାନ ସମାରୋହ ସହାୟତା ଆନୁକୂଲ୍ୟରେ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ସହାୟତାର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭାର ଉଦ୍ଦେଶ୍ୟ ତଥା ସହାୟତାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ନିଜ ବକ୍ତବ୍ୟରେ କହିଥିଲେ,
1: ଆମେ ଯୋଉ ମେଧାବୀ ଛାତ୍ର ତାଲିକାରେ ଆସିଲେ ତା ପାଇଁ ଗୋଟେ ଆମ ପାଇଁ ଗୋଟେ କ୍ୱାଣ୍ଟିଫାଇଙ୍ଗ ପାରାମିଟର ରହିଗଲା। ମାର୍କ ଅନୁସାରେ ଆମର ଡିସିସନ ହେଲା ଆମେ ଜଣେ ଉତ୍ତମ ମେଧାବୀ ଛାତ୍ର। ଆମେ ବଡ ମଣିଷ ହେବା ମେଧାବୀ ହେବା ସହିତ ଜଣେ ଭଲ ମଣିଷ ହେବା ବି ଦରକାର। ବର୍ତ୍ତମାନ କଥା ଆସୁଛି ଏଇ ଯୋଉ ଭଲ ମଣିଷ ତାକୁ ମାପିବା କେମିତି। ଏଇ ଯୋଉ ମାପକାଠି ଭଲ ମଣିଷର ମାପକାଠି ଆମର କୌଣସି ସିଲାବସରୁ ଆମେ ପାଇପାରିବାନି, କିମ୍ବା ଆମର କୌଣସି ଏମିତି ବି ଖସଡ଼ା ନାହିଁ ଯୋଉ କୌଣସି ଖସଡ଼ା ଆମକୁ ମାର୍ଗଦର୍ଶନ ଦେବ ଯେ ଏହି ପିଲାଟା ଗୋଟେ ଭଲ ମଣିଷ ପିଲା, ଇଏ ଜଣେ ଭଲ ମଣିଷ। ଆମେ ନିଜକୁ ନିଜେ ପ୍ରଶ୍ନ ପଚାରିବା, ଚେତନା ସ୍ତରରେ ଆମେ କେତେ ଜାଗ୍ରତ, ଆମର ଅନ୍ତର୍ମୁଖୀ ଚେତନାକୁ କେତେ ଆମେ ବିକଶିତ କରିଛେ, ସେଥିରୁ ଆମେ ଜାଣିପାରିବା ଆମେ କୋଉ ସ୍ଥିତିରେ ରହିଛେ। କାହିଁକି ନା ଆଜି ଯଦି ଆମେ ଦେଖିବା ଦେଶ ଅଗ୍ରସର କରୁଛି, ଦେଶ ଅଗ୍ରଗତି କରୁଛି, କିନ୍ତୁ ଦେଶ ଯେତେ ଅଗ୍ରଗତି କରୁଛି ଯେତେ ଅଗ୍ରସର କରୁଛି ଆମର ଏଇ ଯୋଉ କରପ୍ସନ୍, ଯେଉଁମାନଙ୍କର ଦୁର୍ନୀତି ଦୁର୍ଗନ୍ଧ କଥା ଆମେ ପେପରରୁ ପଢ଼ୁଛେ ସେମାନେ ମଧ୍ୟ ଦିନେ ନା ଦିନେ ଆମମାନଙ୍କ ପରି ମେଧାବୀ ଛାତ୍ର ଥିଲେ। କାରଣ ମେଧାବୀ ଛାତ୍ର ନ ହୋଇଥିଲେ ସେମାନେ ସେଇ ଅଫିସର ଲେବେଲ୍ ପହଞ୍ଚି ପାରିନଥାନ୍ତି, ତାହେଲେ ଅସୁବିଧାଟା କୋଉଠି ରହିଲା? ଅସୁବିଧାଟା ରହିଲା ଆମେ ଯୋଉ ଭଲ ମଣିଷ ହେବା ପାଇଁ ନିଜ ଅନ୍ତର୍ମୁଖୀ ଚେତନାକୁ ଯେତିକି ଜାଗ୍ରତ କରିବା, କିମ୍ବା ଆମ ପରିବେଶକୁ ଯେତିକି ଜାଗ୍ରତ ରହିବା ଉଚିତ, ସେତିକିରେ ଆମେ ଟିକେ ଗୋଟେ ଫେଲ୍ ମାରିଦେଉଛେ। ସେହି କାରଣରୁ ଆଜି ଦେଖନ୍ତୁ ଯେକୌଣସି ପିତାମାତା ଚାହୁଁଛନ୍ତି ସେମାନଙ୍କ ଛୁଆ ଗୋଟେ କନ୍ଭେଣ୍ଟ ସ୍କୁଲରେ ପାଠ ପଢ଼ୁ, ଗୋଟେ ଇଂରେଜୀ ମିଡ଼ିୟମ ସ୍କୁଲରେ ପାଠ ପଢ଼ୁ। ସେହି କାରଣରୁ ଆଜି ଆମର ସରକାରୀ ଓଡ଼ିଆ ସ୍କୁଲ ଗୁଡ଼ାକର ଅବସ୍ଥା କ'ଣ ଆମେ ନିଜେ ଜାଣିଛେ। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଇଂଲିଶ ମିଡ଼ିୟମରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଯଦି ମେଧାବୀ ଶ୍ରେଣୀରେ ଗଣିତ ହୁଅନ୍ତି, ତାହେଲେ ଯେଉଁମାନେ ହୋଟେଲରେ ୱେଟର ରୂପେ କାମ କରନ୍ତି, ଯେଉଁମାନେ ହୋଟେଲରେ ରିସେପ୍ସନରେ କାମ କରନ୍ତି, ତାଙ୍କଠୁ ଇଂଲିଶ କ'ଣ ଆମର ଭଲ ହେଉଛି? ତାହେଲେ ଇଂଲିଶ କହିପାରୁଥିବା, ସ୍ପଷ୍ଟ ଭାବରେ ଇଂଲିଶ କହିପାରୁଥିବା ବ୍ୟକ୍ତି ବିଶେଷ କ'ଣ ମେଧାବୀ ତାଲିକାରେ ରହେ? ତାହେଲେ ଏହା ଆମେ ନିଜକୁ ପ୍ରଶ୍ନ ପଚାରିବା। ଆମେ ମେଧାବୀ ଛାତ୍ରର ଯେଉଁ ପରିଭାଷା, ଭଲ ମଣିଷର ପରିଭାଷା କୋଉଠୁ ପାଇବା? କିଛି ନା କିଛି ଆମର ଯେଉଁ ଏହି ଯେଉଁ ଶିକ୍ଷା ପ୍ରଣାଳୀ ରହିଛି, ଶିକ୍ଷା ପ୍ରଣାଳୀର କୌଣସି ନା କୌଣସି କ୍ଷେତ୍ରରେ ଆମେ ଟିକେ ମାଡ଼ ଖାଇଛେ, ଯାହାଫଳରେ ଆମର ଅବସ୍ଥାର ପରିବର୍ତ୍ତନ ଆବଶ୍ୟକ। ଯାହାକି ଜାତୀୟ ଶିକ୍ଷାନୀତି 2020 ଆମକୁ ସେହି ଧାରାରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛି। ଆଜି ମୋର ବୟସକୁ ମୁଁ ଯଦି 37 ବର୍ଷକୁ ମାଇନସ୍ କରିବି, 37 ବର୍ଷ ପୂର୍ବେ ମୁଁ ବି ଆପଣଙ୍କ ପରି ଜଣେ ଛାତ୍ର ଥିଲି, କିନ୍ତୁ ତାଠୁ ଯଦି ପୁରୁଣାକୁ ଯିବି ସେହି ସମୟର ଯେଉଁ ସରକାରୀ ବିଦ୍ୟାଳୟରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଭାବରେ କିମ୍ବା ଶିକ୍ଷକତା କରୁଥିଲେ ସେମାନଙ୍କର ଆଦର୍ଶ, ସେମାନଙ୍କୁ ଦେଖିଲେ ଆମକୁ ଦେବତୁଲ୍ୟ ପରି ଲାଗୁଥିଲା। କିଛି ନା କିଛି ଆମର ପରିବେଶ କାରଣରୁ କିଛି ନା କିଛି ଆମେ କିଛି ବାଟ ଅଟକି ଯାଇଛି। ଆମକୁ ସେଥିରେ ବହୁତ ଜାଗ୍ରତ ହୋଇ ଆମର ଉଚିତ ପଦକ୍ଷେପ ଆମକୁ ନେବାକୁ ପଡ଼ିବ। କାହିଁକି ମୁଁ ପରିବେଶ କଥାକୁ କହିଲି, ତାକୁ ସେ ଉଦାହରଣ ମାଧ୍ୟମରେ ବୁଝିବାକୁ ଦେଖିବା। ଜଣେ ରାଜା, ଆମେ ସମସ୍ତେ ଜାଣିଛେ ଛୁଆଟି ଯେତେବେଳେ ଜନ୍ମ ହୁଏ, ଯେତେବେଳେ କୋମଳ ଶିଶୁଟି ଥାଏ, ଆମେ ସମସ୍ତେ କହନ୍ତି କୋମଳ ଛୁଆ ଛୁଟି ହେଉଛି ଭଗବାନଙ୍କର ଅବତାର, ଭଗବାନଙ୍କର ଅର୍ଥ ତା ପାଖରେ କିଛି ଏହି ବହିର୍ ଜଗତର ପ୍ରଭାବ, ଏଇ ଯେଉଁ ଈର୍ଷା ପରାୟଣ ହେଉ କି ସ୍ୱାର୍ଥ ହେଉ କି ମୋର ହେଉ, ଏଇ ଯେଉଁ ବହିର୍ ପ୍ରଭାବର ଯେଉଁ ଜିନିଷ ତାପରେ କିଛି ପ୍ରଭାବ ପଡ଼ିନଥାଏ ଛୁଆଟି ଉପରେ, ସେ କିଛି ଜାଣିନଥାଏ। ଯେତେବେଳେ ସେ କିଛି ଜାଣିନଥାଏ ସଂସାର ବିଷୟରେ, ସେତେବେଳେ ତାର ସ୍ୱରୂପଟି ଭଗବାନଙ୍କ ସ୍ୱରୂପ ହୋଇ ରହିଥାଏ। ହେଲେ ରାଜା ନିଜେ ଗୋଟେ ଶିଳ୍ପୀକୁ କହିଲେ, ମୋତେ ଏହି ଛୁଆଟିର ଗୋଟେ ଚିତ୍ର ଆଙ୍କ, ଗୋଟେ ଗୋଟେ ଶିଳ୍ପୀକୁ କହିଲେ। ଶିଳ୍ପୀ ଜଣକ ସେଇ ଛୁଆଟିର ଗୋଟେ ମୂର୍ତ୍ତି ତିଆରି କଲେ। ଯେତେବେଳେ ମୂର୍ତ୍ତି ତିଆରି କଲେ, ଅବିକଳ ସେ ଛୁଆଟିକୁ ଦେଖିଲା, ରାଜାଙ୍କୁ ହୃଦବୋଧ ହେଉଥିଲା ସିଏ ଗୋଟେ ଦେବତୁଲ୍ୟ ପୁରୁଷକୁ ଦେଖୁଛନ୍ତି, ଭଗବାନଙ୍କର ଅବତାରକୁ ସେ ଦେଖୁଛନ୍ତି। କାରଣ ତା ଦେହରେ ଯୋଉ ଜିନିଷଟା ସେଇ ତାକୁ ଫୁଟେଇଥିଲେ ସେଇ ଯୋଉ ମୂର୍ତ୍ତି ପାଖରେ, ଦିନେ ରାଜାଙ୍କର ମନ କ'ଣ ହେଲା, ମୋତେ ଗୋଟେ ନକାରାତ୍ମକ ମଣିଷ, ଅତି ଖରାପ ଦସ୍ୟୁ, ଯିଏକି ସବୁ ପ୍ରକାର ବିକାରଗ୍ରସ୍ତ, ସବୁ ପ୍ରକାର ଖରାପ ବିକାରଗ୍ରସ୍ତ, ସେହିପରି ଗୋଟେ ବ୍ୟକ୍ତି ବିଶେଷର ମୂର୍ତ୍ତି ତିଆରି କଲେ। ସେହି ଶିଳ୍ପୀ ଜଣକ ଖୋଜି ବୁଲିଲେ ଏମିତି ଗୋଟେ ବ୍ୟକ୍ତି ବିଶେଷ ଯିଏକି ଏହି ପ୍ରକାର ଅଂଶୀଧାରୀ, ସେ କିଛି ପାଇପାରିଲେନି। କାହାକୁ ଦିନେ ରାଜା କହିଲେ ତମେ କ'ଣ ହେଲା ଶିଳ୍ପୀ, ତମେ କାହିଁକି ବନେଇପାରୁନୁ? ନା ମୁଁ ଆପଣ ଯେଉଁ ପ୍ରକାର ଖୋଜୁଛନ୍ତି ମୁଁ ସେମିତି ପ୍ରକାର ଲୋକ ପାଇପାରୁନି, ତାହେଲେ ତମେ ଗୋଟେ କାମ କର, ଆମ କାରାଗାର ଯୋଗାଅ, ସେଥିରେ କିଛି ପାଇପାରିନି। ଦିନେ ସେ ରାଜାଙ୍କ କାରାଗାର ଯାଇଛନ୍ତି, ରାଜାଙ୍କ କାରାଗ୍ରହରେ ସେହି ପ୍ରକାର ରାଜାଙ୍କର ବିଶ୍ଳେଷଣ ରୂପ ବିଶେଷ ରୂପ ସେହି ପ୍ରକାର ବ୍ୟକ୍ତି ବିଶେଷ କିଛି ପାଇଛନ୍ତି। ତାକୁ ଯେତେବେଳେ ପାଇଛନ୍ତି, ତାକୁ ଆଣିଛନ୍ତି ସାମ୍ନାକୁ, ଏବଂ ତାକୁ ସାମ୍ନା ରଖିକି ତାର ମୂର୍ତ୍ତିଟା ତିଆରି କରିଛନ୍ତି। ଏହି ମୂର୍ତ୍ତି ତିଆରି କରିବା ଅବସରରେ ମୂର୍ତ୍ତି ସରି ଆସୁଛି, ସେହି ଯେଉଁ ଯାହାର କି ଭାବନାମୂଳକ କିଛି ନଥାଏ, ଭାବନା ଭାବ ନଥିଲେ ମଧ୍ୟ ସେହି ଦସ୍ୟୁ ଜଣଙ୍କର, ସେହି ନକାରାତ୍ମକ ପୁରୁଷର ଲୁହ ଆଖି ଲୁହ ଆସିଲା। ମୂର୍ତ୍ତିକାର ଜଣ ପଚାରିଲେ, ଶିଳ୍ପୀ ଜଣ ପଚାରିଲେ, ତମେ ତ ଭାବନା ବିହୀନ ମଣିଷ, ତମ ପାଖରେ କାହିଁକି ଭାବନା ଆସିଲେ ତମ ଆଖିରୁ କାହିଁକି ଲୁହ ବାହାରୁଛି? ସେ ଲୋକଟି ଆଖିରୁ ଲୁହ ଧାରଧାର କରି କହୁଛି, ଆପଣ ଆଜିଠୁ କିଛି ବର୍ଷ ପୂର୍ବେ ଯେଉଁ କୋମଳ ଶିଶୁଙ୍କୁ ନେଇକି ଯେଉଁ ମୂର୍ତ୍ତିଟା ଆଙ୍କିଥିଲେ, ଯେଉଁ ମୂର୍ତ୍ତିଟି ତିଆରି କରିଥିଲେ, ସେଇ କୋମଳ ଶିଶୁଟା ଆଉ କେହି ନୁହେଁ, ସେଇ କୋମଳ ଶିଶୁଟି ମୁଁ ହିଁ ଥିଲି। ବର୍ତ୍ତମାନ କଥା ଆସୁଛି, ଏହି ଯେଉଁ କୋମଳ ଶିଶୁ ଯାହାକୁ ଆମେ କହୁଛେ ଭଗବାନଙ୍କର ଅବତାର, ଯିଏ ଆଜି ଗୋଟେ ଦସ୍ୟୁ ଭାବରେ ପରିଗଣିତ ହେଇପାରିଲା, ସେଥିପାଇଁ ଦାୟୀ କି? ପରିବେଶ। ନିଶ୍ଚିତ ଭାବେ ସିଏ ବି ନିଜେ ଦାୟୀ, ତା ସହିତ ଆମ ପରିବେଶ ମଧ୍ୟ ସେହି ସମପରିମାଣର ଦାୟୀ। ତାହେଲେ ଆମେ ଏମିତି ପରିବେଶ ଚେଷ୍ଟା କରିବା ଯେମିତିକି ଆମର ସେଇ ଯେ କୋମଳ ଶିଶୁର ଯେଉଁ କୋମଳତାଟା ରହିଛି, ସେ ସେମିତି ଯେମିତିକି ଚିରଦିନ ପାଇଁ ରହିପାରିବ। ଆମର ଶିକ୍ଷା ବ୍ୟବସ୍ଥାରେ ଏହି ପ୍ରକାର ଜିନିଷ ହେବା ଦରକାର, ଆମ ପରିବେଶ ଏହି ପ୍ରକାର ହେବା ଦରକାର। କାହିଁକି ସିଏ ବହି ପ୍ରଭାବରେ ପ୍ରଭାବିତ ହେଲା, ତାକୁ ଯଦି ଆମେ ସମାଧାନ କରିବାକୁ ଯିବା, ଆମର ଛାତ୍ରମାନେ ଆତ୍ମସଂଯମ ଯେଉଁ ରହିବା କଥା, ସେ ଆତ୍ମସଂଯମରୁ ଚ୍ୟୁତ ହେଇଯାଉଛି। ଆଜି ଯିଏ ମେଧାବୀ ଛାତ୍ରରେ ପରିଗଣିତ, ଆପଣ କୁହନ୍ତୁ ଯେତିକି ଆଜି ଏ ୱାନ୍ ଗ୍ରେଡ୍ ରଖିଛନ୍ତି, କେହି ବି ଗ୍ୟାରେଣ୍ଟି ଦେଇପାରିବେ କି ସେମାନେ ପ୍ଲସ୍ ଟୁ ପରୀକ୍ଷାରେ ମଧ୍ୟ ଏ ୱାନ୍ ଗ୍ରେଡ୍ ରଖିବେ? କିମ୍ବା ସେମାନେ ଯେତେବେଳେ ଯେତେ ହାୟର ଷ୍ଟଡି କରିବେ, ସେଇ ସେତିକି ସେତିକି ପର୍ସେଣ୍ଟେଜ୍ ସେମାନେ ରହିବ? କାହିଁକି ସେ ଗ୍ୟାରେଣ୍ଟି ଆସିପାରୁନାହିଁ? କାହିଁକି ନା କୌଣସି କାରଣରେ, ସେମାନଙ୍କର ଚେଷ୍ଟାଗତ କାରଣ ହେଉ କିମ୍ବା ସେମାନଙ୍କର ଆତ୍ମସଂଯମର ଅବହେଳା କାରଣ ହେଉ, କିଛି କିଛି ଜିନିଷରେ ସେମାନେ କ୍ଷୟକ୍ଷତି କରିଥାନ୍ତି। ସେଥିପାଇଁ ତାକୁ ଯଦି ଆଉ ଗୋଟେ ଉଦାହରଣ ଦେବାକୁ ଚେଷ୍ଟା କରିବି, ଆତ୍ମସଂଯମ ଯଦି ନ ହେବା, ପରିପାର୍ଶ୍ୱ କେତେ ଖରାପ ସ୍ଥିତିରେ ଥିଲେ ମଧ୍ୟ ଆମେ ଯଦି ଆତ୍ମସଂଯମୀ ହେବା, ସେଥିରୁ ମଧ୍ୟ ଆମେ ମୁକୁଳି ପାଇବା। ତାକୁ ଯଦି ଉଦାହରଣ ସ୍ୱରୂପ ଦେଖିବା, ଆମେ ସମସ୍ତେ ଜାଣିଛେ ବିଜ୍ଞାନର ଛାତ୍ର ହିସାବରେ, ଯେକୌଣସି କଠିନ ପଦାର୍ଥକୁ ତାକୁ ଆମେ ନିଆଁ ଲଗାଇବା, ସେ ତରଳ ପଦାର୍ଥରୁ ଯାଏ, ଆମେ ସମସ୍ତେ ଜାଣିଛେ ଯେକୌଣସି କଠିନ ପଦାର୍ଥକୁ। କିନ୍ତୁ ଏଇଠି ମୁଁ ଯଦି ଉଦାହରଣ ଦେବି, ଅଣ୍ଡା, ଅଣ୍ଡାର ଭିତରଟା କ'ଣ ଥାଏ? ଯେତେବେଳେ ସେ କଞ୍ଚା ଅବସ୍ଥାରେ ଥାଏ, ତରଳ ଅବସ୍ଥାରେ ଥାଏ, କିନ୍ତୁ ସେଥିରେ ନିଆଁ ଲଗାଇଲେ ସେ ତରଳ ଅବସ୍ଥାରେ ପୋଡ଼ିଯାଏ, କଠିନ ଅବସ୍ଥାକୁ ଯାଏ। ସେମିତି ଆମର ପାରିପାର୍ଶ୍ୱିକ ଅବସ୍ଥା କେତେ ନିଆଁ ଥିଲେ ମଧ୍ୟ, ଯଦି ମୋ ପାଖରେ ଆତ୍ମସଂଯମ ଥିବ, ତାହେଲେ ମଧ୍ୟ ଆମେ ପ୍ରକୃତିକୁ ପରିବର୍ତ୍ତନ କରିପାରିବା। ସେଥିପାଇଁ ଆଜିର ଯେଉଁ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନଙ୍କୁ ଆଜିର ସମ୍ମାନ ଦିଆହେଉଛି, ସେମାନେ ଏହି ସମ୍ମାନକୁ ଉଚିତ ନ୍ୟାୟ ଦେବେ ଏବଂ ଆକୁ ଉଚିତ ସମ୍ମାନ ଦେବେ, ଯେପରିକି ସେମାନେ ନିଜର ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ବୁଝିବେ। ତତ୍ ସହିତ ଯେଉଁ ପରିବାରର ବାପା ମା ତାଙ୍କର ଯେଉଁ ଯାହା ବି ଆଶା ରଖିଛନ୍ତି, ଖାଲି ସେମାନେ ପରିବାରର ସମ୍ପତ୍ତି ନୁହନ୍ତି, ସେମାନେ ଏହି ଅଞ୍ଚଳର ସମ୍ପତ୍ତି, ସେମାନେ ଏହି ରାଜ୍ୟର ସମ୍ପତ୍ତି, ସେମାନେ ଏହି ଦେଶର ସମ୍ପତ୍ତି। ଭାଇ ଓ ଭଉଣୀମାନେ, ଆମର ଭାରତର ଦର୍ଶନ ଶାସ୍ତ୍ର ବହୁ ପୁରାତନ। ଆମେମାନେ କେବଳ କ'ଣ କରୁ, ଆମର ଯେଉଁ ପୁରାତନ ଦର୍ଶନ ଶାସ୍ତ୍ର ରହିଛି, ତାହା କେବଳ ଗୋଟିଏ ଧାର୍ମିକ ପୁସ୍ତକ ନୁହଁ, ତାହା କେବଳ ପୂଜା କରିବା ପୁସ୍ତକ ନୁହଁ, ସେଥିରୁ ଅନେକ ମାର୍ଗଦର୍ଶନ ଆମକୁ ମିଳିବାର ଥାଏ। ଆମକୁ ନିଜର ପାଠ୍ୟ ପୁସ୍ତିକା ସହିତ ଆମର ଯେଉଁ ପୁସ୍ତିକା, ଯେଉଁ ଦର୍ଶନ ଶାସ୍ତ୍ର ଆମକୁ ଭଲ ମଣିଷ ଗଢ଼ିବା ପାଇଁ, ଭଲ ମଣିଷ ହେବା ପାଇଁ ଆମକୁ ପ୍ରେରଣାଦାୟୀ, ସେହିପରି କିଛି ପାଠ୍ୟ ପୁସ୍ତିକା ମଧ୍ୟ ଆମକୁ ପଠନ କରିବାକୁ ପଡ଼େ, ଏବଂ ସେହିପରି ବ୍ୟକ୍ତି ବିଶେଷଙ୍କର ଜିନିଷ ଗୁଡ଼ାକ, ଜୀବନୀ ଗୁଡ଼ାକ ପଢ଼ି ତାଙ୍କର ଜୀବନ କେମିତି ଅନୁପ୍ରାଣିତ ହେବା, ସେହି ଭାବରେ ବି ଆମକୁ କାମ କରିବାକୁ ପଡ଼ିବ। ସବୁବେଳେ ଆମେ ସବଜେକ୍ଟ ନଲେଜକୁ ଯିବାନି, ସବଜେକ୍ଟ ନଲେଜ ଆମକୁ ସାର୍ଟିଫିକେଟର ସଫଳତା ଦେବ। କିନ୍ତୁ ମୋର ପ୍ରଶ୍ନ ହେଉଛି, ଯେଉଁମାନେ ସବୁଠୁ ଭଲ ମାର୍କ ରଖିଛନ୍ତି,

0: ବେଷ୍ଟ ପୋଜିସନରେ ଅଛନ୍ତି ସେମାନେ କ'ଣ ସମସ୍ତେ ସଫଳତା ଶ୍ରେଣୀ ପହଞ୍ଚି ପାରିଛନ୍ତି? ସେମାନେ ସଫଳତାରେ ପହଞ୍ଚିଲେ ମଧ୍ୟ ପୂର୍ଣ୍ଣତା ତାଙ୍କ ପାଖରେ ନଥାଏ। ଆମେ ଜଣେ ପୂର୍ଣ୍ଣତା ମଣିଷ ଆଡ଼କୁ ଯିବା ପାଇଁ ସେଇଟା ସବୁବେଳେ ଚେଷ୍ଟା କରିବା। ଯେମିତି ଦିନେ ଜଣେ ଆମେ ଯାହାକୁ କର୍ମଜୀବୀ କହୁ, ଚାକିରିଆ ହଉ, ସିଏ ବହୁତ ଆପଣମାନଙ୍କ ପରି ଜଣେ ମେଧାବୀ ଛାତ୍ର ଥିଲେ, ବହୁତ କର୍ମଜୀବୀ ଥିଲେ ଏବଂ ନିଜର ହାର୍ଡୱାର୍କ ବଦଳରେ, ନିଜର ସିନ୍ସିୟରିଟି ବଦଳରେ ହାଏଷ୍ଟ ପୋଜିସନ ସେ ଏକ୍ୱାୟାର କରିଥିଲେ। କିନ୍ତୁ ଏତେ ସବୁ ପାଇଲା ପରେ ମଧ୍ୟ ସେ ଖୁସି ନଥିଲେ, ତାଙ୍କ ପାଖରେ ଅବସାଦ ରହିଥିଲା। ସିଏ ତାଙ୍କର ସେ ଅବସାଦର କାରଣ ଖୋଜିବାକୁ ଯାଇକି ଜଣେ ଋଷିଙ୍କ ପାଖରେ ପହଞ୍ଚିଲେ। ଋଷି ତାଙ୍କୁ ତାଙ୍କ ଆଶ୍ରମରେ ରଖିଲେ, ଆଶ୍ରମ ରଖିକି ତାଙ୍କୁ କହିଲେ ଗୋଟେ କାହାଣୀ ଶୁଣୁ, ଗୋଟେ ଘଟଣାଟି ଶୁଣୁ। କିଛି ଦିନ ରହିଲା ପରେ ସେ ଘଟଣାଟି ସେ କ'ଣ କହିବାକୁ ଗଲେ ନା, ସେହି ଋଷିଙ୍କ ଆଶ୍ରମ ତରଫରୁ ଗୋଟେ ପ୍ରତିଯୋଗିତା ହେଇଥିଲା। କ'ଣ ସେ ପ୍ରତିଯୋଗିତା ଥିଲା? ରନିଙ୍ଗ ରେସ୍। ରନିଙ୍ଗ ରେସ୍ ଯଦି ହବ ତାର ଟ୍ରାକ୍ ପଏଣ୍ଟ କ'ଣ? ତା ଟ୍ରାକ୍ ପଏଣ୍ଟ ହେଲା ଯେମିତି ଆମର କେନ୍ଦୁଝର ମାନେ ପରିବେଶ କେତେ ସୁନ୍ଦର, ଯୋଉଟାକି ପାହାଡ ପର୍ବତ ପରିବେଶ, ଖାଟି ରାସ୍ତା, ଏବଂ ସେହି ଯୋଉ ଟ୍ରାକ୍ ରାସ୍ତା ଥିଲା ପାହାଡର ଖାଟି ରାସ୍ତା ଦେଇ ସମସ୍ତେ ରନିଙ୍ଗ କରିପାରିବେ। କିଛି ପ୍ରତିଯୋଗୀ ସେଥିରେ ପାର୍ଟିସିପେଟ କଲେ, ଯୋଉ ଖାଟିରେ ରନିଙ୍ଗ ରାସ୍ତା ଦେଇ ସେମାନେ ପାର୍ଟିସିପେଟ କଲେ, ଚାରି ପାଞ୍ଚ ଜଣ ପାର୍ଟିସିପେଟ କଲେ, ସେଥିରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଫୋର୍ଥ ସୂଚୀ ପଳେଇ ଆସିଲା। ଯୋଉମାନେ ଶୀଘ୍ର ପହଞ୍ଚି ଯାଇଥିଲେ, ଯିଏ ଜିତିଥିଲା ରେସ୍, ତାକୁ ପଚରାଗଲା ଆପଣଙ୍କର ଅଭିଜ୍ଞତା କୁହନ୍ତୁ। ହେଲେ ସିଏ ଯଦି ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ପହଞ୍ଚିଗଲେ ମଧ୍ୟ ତାଙ୍କ ଅଭିଯୋଗ ତାଙ୍କର ଯୋଉ ଅଭିଜ୍ଞତା ହିସାବରେ ସେ ବିଷୟ କିଛି କହିପାରିନଥିଲେ। କିନ୍ତୁ ଯୋଉ ବ୍ୟକ୍ତି ବିଶେଷ ଶେଷରେ ପହଞ୍ଚିଥିଲେ ତାଙ୍କୁ ତାଙ୍କର ଅଭିଜ୍ଞତା ପଚରାଯାଇଥିଲା। ତାଙ୍କୁ ଯେହେତୁ ତାଙ୍କର ଅଭିଜ୍ଞତା ପଚରା ଯାଇଥିଲା, ସେଥିରେ ସିଏ କ'ଣ କହିଲେ ତାଙ୍କର ଅଭିଜ୍ଞତା ସ୍ତରରେ, ଆଜ୍ଞା ଯୋଉ ଯେତେବେଳେ ମୁଁ ରନିଙ୍ଗ କରୁଥିଲି କି ସୁନ୍ଦର ଏ ପାହାଡ଼, ତାକୁ ଉପଭୋଗ କଲି, କି ସୁନ୍ଦର ଫୁଲ ତାକୁ ମୁଁ ଉପଭୋଗ କଲି, କି ସୁନ୍ଦର କୋମଳ ମାନେ ଯୋଉ ପକ୍ଷୀମାନଙ୍କର ରାବ ତାକୁ ମୁଁ ଉପଭୋଗ କଲି, ଏ ଯୋଉ ଝରଣାରୁ ଯୋଉ ପାଣି ଯୋଉ ଖସୁଛି ମୁଁ ତାକୁ ଉପଭୋଗ କଲି। ଏଇସବୁ ଉପଭୋଗ କରି କରି ସେଇ ଶୀର୍ଷ ସ୍ଥାନରେ ପହଞ୍ଚିଲା ବେଳକୁ ମୁଁ ଲାଷ୍ଟ ହେଇଗଲି। ଏହାର ଉତ୍ତରରେ ଯୋଉ ବ୍ୟକ୍ତି ବିଶେଷ ଯିଏ ବିଷୟ କଷ୍ଟରେ ଥିଲେ, ସେ ଯାଇକି ସନ୍ନ୍ୟାସୀ କହିଲେ, ଆଜ୍ଞା ମୁଁ ମୋର ଉତ୍ତର ପାଇଗଲି। ମୁଁ ସବୁବେଳେ କ'ଣ କଲି, ଜୀବନ ସାରା ଖାଲି ଶ୍ରେଷ୍ଠତା ପାଇଁ ଚେଷ୍ଟା କଲି, ଯାହାଫଳରେ ମୁଁ ପୂର୍ଣ୍ଣତାକୁ ହରେଇଲି। ବର୍ତ୍ତମାନ ମୁଁ ମୋର ସୁଖର କାରଣଟା ଖୋଜିକି ପାଇଗଲି। ଠିକ୍ ସେମିତି ମୋର ଆଜିର ଏହି କୋଟି ଛାତ୍ରଛାତ୍ରମାନଙ୍କୁ ଅନୁରୋଧ, ଆମେ ନିଶ୍ଚୟ ପାଠ ପଢ଼ିବା, ନିଶ୍ଚୟ ସମସ୍ତ ଅନୁଶୀଳନ ପାଳନ କରିବା, ତା ସହ ସହିତ ଭଲ ମଣିଷ ପାଇଁ ଯେଉଁ ଯେଉଁ ଜିନିଷ ଗୁଡ଼ାକ ଆମ ପାଖରେ ଯେଉଁ ରହିଛି ସେହି ଜିନିଷ ଗୁଡ଼ା ମଧ୍ୟ ପାଳନ କରିବା। ପୁଣି ସମସ୍ତଙ୍କୁ ପୁଣି ଗୋଟେ, ଯେହେତୁ ଆଜିର ଏହି ସମାଜର ଯେଉଁ ପରିସ୍ଥିତି ଅଛି, ବହୁତ ଆମେ ଯେଉଁ ମୋବାଇଲ ନିଶା, ମୋବାଇଲଟା ଆମ ପାଇଁ ଗୋଟେ ଅପରିହାର୍ଯ୍ୟ ଆମେ ସମସ୍ତେ ଜାଣିଛେ, କିନ୍ତୁ ସେହି ମୋବାଇଲର ଯେଉଁ ସଠିକ୍ ୟୁଜ୍ ତାର କୌଶଳ ମଧ୍ୟ ଆମକୁ ଶିଖିବା ଦରକାର, ନହେଲେ ସିଏ ଆମର ଟାଇମ୍ କିଲର ହେଇଯିବ। ଖାଲି ସେତିକି ନୁହଁ, ନିଶା ଆମକୁ ଭଲ ମଣିଷ ନିଶା ରହିବାକୁ ପଡ଼ିବ। ଏହି ଯେଉଁ ନିଶା ଦ୍ରବ୍ୟ, ଯେଉଁ ମଦ ହଉ, ଗଞ୍ଜେଇ ହଉ, କିମ୍ବା ଯେକୌଣସି ନିଶା ଦ୍ରବ୍ୟ ଯେତିକି ବି ଚାଲିଛି ଆମର ବହୁତ, ମୁଁ ଯେହେତୁ ଗୋଟିଏ ଇଞ୍ଜିନିୟରିଂ ଅନୁଷ୍ଠାନରେ ଦୀର୍ଘ ବର୍ଷ ଧରି କାମ କରିଥିଲି, ଯାହାକି ପ୍ରତ୍ୟକ୍ଷ ଦର୍ଶୀ ଏବଂ ଯାହା ବି ପ୍ରତିଦିନ ଯେଉଁ ସମାଜରେ ଯେଉଁ ଘଟଣା ଗୁଡ଼ା ଘଟିଛି, ସବୁ ଭଲ ଭଲ ଛାତ୍ରମାନେ ମେଟ୍ରିକ ଟ୍ୟୁସନ ପରେ ତାଙ୍କର ବହୁତ ଅବକ୍ଷୟ ହେଉଛି ନିଶାଗତ କାରଣ ପାଇଁ, ସଙ୍ଗ ଦୋଷ ପାଇଁ। ସେଥିପାଇଁ ଏଇ ଯେଉଁ ନିଶା ଦୋଷ, ଏଇ ଯେଉଁ ସଙ୍ଗ ଦୋଷ, ଏଇଟା କେମିତି ତାଙ୍କୁ ଭଲ ମାର୍ଗରେ ନେବ, ଗୋଟେ ଭଲ ସାଙ୍ଗ ବାଛିବା, ଗୋଟେ ଭଲ ବନ୍ଧୁ ବାଛିବା, ଭଲ ପରିବେଶ ସୃଷ୍ଟି କରିବା। ଆଉ ଏଥିପାଇଁ କେହି ଆମ ପାଖରେ କ୍ୟାମେରା ଦେଇକି ରହିନାହାନ୍ତି, ଆଉ ଆପଣଙ୍କର ଅଭିଭାବକ ଅଭିଭାବକ ଆପଣଙ୍କର ସ୍କୁଲର ଟିଚର ସବୁବେଳେ ଆପଣଙ୍କୁ ଆଖି ଦେଖିକି ବସିନାହାନ୍ତି, ଆପଣ ଆପଣଙ୍କର ନିଜର ଆଖି, କୋ ଆଖି, ଆପଣଙ୍କର ଅନ୍ତର୍ଚକ୍ଷୁ, ଇନର ଆଇ, ସବୁବେଳେ ସେ ଅନ୍ତର୍ଚକ୍ଷୁ ସେ ଇନର ଆଇକୁ ସବୁବେଳେ ଖୋଲି ରଖିବା, ଯାହାଫଳରେ ସେ ଆପଣଙ୍କୁ ପ୍ରକୃତ ଦିଗ୍ଦର୍ଶନ ଦେଇପାରିବ।
1: ଏହି ପଞ୍ଚମ ମାଟ୍ରିକ ମେଧା ସମ୍ମାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ବସନ୍ତ ଚକ୍ର ନିଜ ବକ୍ତବ୍ୟରେ କହିଥିଲେ,
2: ଆମ ଜିଲ୍ଲାରେ ଏ ବର୍ଷ ଆମେ ନୂଆ ପ୍ରକାର ଆମେ ବ୍ୟବସ୍ଥା, ଅତୀତ ବର୍ଷ ମାନଙ୍କରେ ପଞ୍ଚମ ବର୍ଷ ଅତୀତ ବର୍ଷ ମାନଙ୍କରେ ଆମେ କେବଳ ବ୍ଲକ ଏବଂ ମ୍ୟୁନିସିପାଲିଟିର ଟପର ମାନଙ୍କୁ ସମ୍ବର୍ଦ୍ଧିତ କରୁଥିଲୁ, କିନ୍ତୁ ଏ ବର୍ଷ ପରିବର୍ତ୍ତନ କରିକି ଆମେ ଜିଲ୍ଲାର ପ୍ରଥମ ଦଶ ଜଣ ସହିତ ବ୍ଲକ ଏବଂ ମ୍ୟୁନିସିପାଲିଟିର ଟପର ମାନଙ୍କୁ ଆମେ ସମ୍ବର୍ଦ୍ଧନା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲୁ, ତା ମଧ୍ୟ ଆଜି ସାକାର ହେଇଛି। ଆମେ ଯେଉଁ ସଂସ୍ଥାଟି ଗଠନ କରିଥିଲୁ ପ୍ରଥମେ 13 ବର୍ଷ ତଳେ, ଏଇଟା ସୀମିତ ଥିଲା ସେତେବେଳେ, ଯେ ଆମମାନଙ୍କର ସୁଖ ଦୁଃଖ ପାଇଁ ଏଠାକୁ ଆମେ ଆୟୋଜନ କରିଥିଲୁ, ବୟସ ଅଧିକ ହୋଇଥିଲା, ବିପଦ ଆପଦ

0: ଭଲମନ୍ଦ ଉତ୍ସ ପ୍ରସନ୍ନରେ ଆମେ ଏକାଠି ହେବୁ, ପରସ୍ପରକୁ ସାହାଯ୍ୟ କରିବୁ, ସୁଖ ଦୁଃଖରେ ଛିଡ଼ା ହେବୁ, ଏହି ଉଦ୍ଦେଶ୍ୟରେ ଆମେ ସଂସ୍ଥାଟି ଗଠନ କରିଥିଲୁ। ପରବର୍ତ୍ତୀ ସମୟରେ ଆକୁ ଆମେ ଚିନ୍ତା କରୁଛୁ ସମାଜ କ୍ଷେତ୍ରରେ କିଛି କାମ କରିବା, ଯାହା ହେଉ ଏଇଟା ଆମେ କାର୍ଯ୍ୟକ୍ରମ ପାଞ୍ଚ ବର୍ଷ ହେଲା କରିଆସୁଛୁ। ଏହା ସଙ୍ଗେ ସଙ୍ଗେ ପ୍ରାୟ ସହାୟତାର ସମସ୍ତ ସଦସ୍ୟ ପ୍ରାୟ ଜଣେ ଦୁଇଜଣଙ୍କୁ ଛାଡ଼ିଥିଲେ ସମସ୍ତେ ପ୍ରାୟ ଶିକ୍ଷକ, ସମସ୍ତେ ପ୍ରାୟ ଅବସରପ୍ରାପ୍ତ। ଏଇମାନେ ମଧ୍ୟ ଗୋଟିଏ ଜିଲ୍ଲାରେ ଗୋଟିଏ ଜିଲ୍ଲା ସ୍ତରୀୟ ଅବସରପ୍ରାପ୍ତ ଶିକ୍ଷକ ସଂଗଠନ କରିଛନ୍ତି। ଏହି ସଂଗଠନ ମଧ୍ୟ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷାକର୍ମୀ ମାନଙ୍କୁ ମଧ୍ୟ ପ୍ରତିବର୍ଷ ସମ୍ବର୍ଦ୍ଧନା କରୁଛି। ପାଠ ତ ପଢ଼ିଛନ୍ତି, ଭଲ ପିଲାମାନେ ଭଲ ନମ୍ବର ରଖିଛନ୍ତି। ଏ ବର୍ଷ ଆମ ଜିଲ୍ଲାରେ 571 ଟପର 571 ନମ୍ବର, କିନ୍ତୁ ଅତୀତରେ ମଧ୍ୟ ଆମର ଅଛି, ଏ ଜିଲ୍ଲା ମଧ୍ୟ ପଛରେ ନୁହଁ, ଅତୀତରେ ମଧ୍ୟ ବୋର୍ଡରେ ଟପର ହେଇଥିଲା, ତେଣୁ ଡିଷ୍ଟାନ୍ସ ଚାଲୁଥିଲା, ଏ ଜିଲ୍ଲା ମଧ୍ୟ ଓଡ଼ିଶାରେ ଟପର ହେଇଥିଲା, କେନ୍ଦୁଝର ଜିଲ୍ଲାର ମଧ୍ୟ ଅଛି, ତେଣୁ ଭବିଷ୍ୟତରେ କାହିଁକି ନ ହେବ କହିହେବନି। ତେଣୁ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା, ଆମ ଶିକ୍ଷକ ସମାଜ ଚେଷ୍ଟା କଲେ ନିଶ୍ଚିତ ହେବ, ଅତୀତରେ ହେଇଥିଲା ଆଗାମୀ ଦିନରେ ହେବ। ପାଠ ପଢ଼ୁଛନ୍ତି, ଭଲ ନମ୍ବର ରଖୁଛନ୍ତି, କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ, କିଏ IAS IPS ବଡ଼ ବଡ଼ ପଦବୀରେ ରହିବେ, ବହୁତ ରୋଜଗାର କରିବେ, ପ୍ରତିଷ୍ଠିତ ହେବେ ସମାଜରେ। କିନ୍ତୁ ଯେଉଁଭଳିଆ ଭଲ ମଣିଷ କଥା ଅତି ପ୍ରକୃତ ଭଲ ମଣିଷ ହେବା ଦରକାର, ଇଞ୍ଜିନିୟର ଡାକ୍ତର ହେଇଗଲେ ବା IAS IPS ପାଇଗଲେ ଭଲ ମଣିଷ ହେବ ତା କହିହେବ ନାହିଁ। ଭଲ ମଣିଷର ସଂଜ୍ଞା ଅଲଗା, ତାହା ପ୍ରଥମେ ଆରମ୍ଭ କରିବା ଆମେ ଘରେ ଘରୁ, ପିତାମାତା ବାପା ମା' ଯିଏ ଅଛନ୍ତି, ଗୁରୁଜନ ଯିଏ ଅଛନ୍ତି, ବାପା ମା' ଅଜା ଆଈ ବୁଢ଼ାବା ବୁଢ଼ୀମା, ଏମାନଙ୍କଠୁ ଆମେ ଭଲ ପାଇବା, ସେବା କରିବା କାର୍ଯ୍ୟ ଆରମ୍ଭ କରିବା। ପିଲାମାନେ ସେବା ହେଉଛି ଗୋଟେ ବଡ଼ ଧର୍ମ, ଭଗବାନ ଈଶ୍ୱରୀୟ ଦାନ, ଏଇଟା ଈଶ୍ୱରଙ୍କର ଦାନ, ଆମେ ସମସ୍ତେ ସେବା କରି ଶିଖିବା, ଭଲ ପାଇବା ସମସ୍ତଙ୍କୁ। ଆଗେ ନିଜର ବୁଢ଼ାପା ବୁଢ଼ୀମା ଘରମାନଙ୍କରେ ଅଛନ୍ତି, ଆମେ ବୁଢ଼ାପା ବୁଢ଼ୀମା ହେଇଗଲୁ, ମୁଁ ସେଇଥିପାଇଁ କହୁଛି ପିଲାମାନେ ତୁମେ ତୁମ ଘରେ ବୁଢ଼ାପା ବୁଢ଼ୀମା ଥିବେ, ଅଜା ହେଇଥିବେ, ମାମୁଁ ମାଇଁ ବାପା ମା, ଏଇ ଯେଉଁ ଗୁରୁଜନ ମାନେ ରହିଲେ, ଗୁରୁ ଏବଂ ଗୁରୁଜନ, ଏମାନଙ୍କୁ ସମସ୍ତଙ୍କୁ ଭକ୍ତି କରିବା, ସେବା କରିବା, ଭଲ ପାଇବା। ଭଲ ପାଇବା ଗୋଟେ ସ୍ୱର୍ଗୀୟ ଗୁଣ, ଆମେ ସେ ଗୁଣରେ ଦେଖିତ ହେବା। ଆମେ ପିଲାମାନେ ଯେଉଁ କାମ କରୁଛନ୍ତି ଆମେ ଟିକେ ଆତ୍ମସମୀକ୍ଷା କରିବା, ମୁଁ ଯେଉଁ କାମଟି କରୁଛି ଭଲ କରୁଛି ତ, ଏହା ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ ତ, କ୍ଷତିକାରକ ନୁହଁ ତ, ଲୋକ ମୋତେ ଖରାପ ଭାବିବେନି ତ। ଆମେ ଯେଉଁ କାମ କରିବାଟା ଯେଉଁ କାମଟି କରିବା ତାହା ଯେମିତି ସମାଜ ପ୍ରତି, ଘର ପ୍ରତି, ସମାଜ ପ୍ରତି, ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ, ସେଭଳିଆ କାମ କରିବା। ପିଲାମାନେ ବିଷମ ନେବିନି, ତୁମେ ବହୁତ ଦୂରଦୂରାନ୍ତରୁ ଆସିଛ, ବେଶୀ କଥା କହିବିନି, ଗୋଟିଏ କଥା କହିବି, ଆମ ତୁମମାନଙ୍କର ଭବିଷ୍ୟତ ବହୁତ ଲୋକ ପଡ଼ିଛି, ଆମର ତ ସରି ସରି ଆସୁଛୁ, ଆମେ ଗଣୁଛ କେଉଁଦିନ ଆମ କାଳ ସରିଯିବ, ତୁମର ବହୁତ ଦିନ ସମୟ ଅଛି। ଗୋଟେ ଇଂଲିଶ କବି ଜଣେ ଲେଖିଲେ, ପୋଏଟ ଜଣେ ଲେଖିଛନ୍ତି, ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍, ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍, ତୁମର ବହୁତ ଦିନ ଆହୁରି ଆଗକୁ କାମ ଅଛି କରିବା, ତୁମେ ଶୋଇବା ପୂର୍ବରୁ ତୁମକୁ ଆହୁରି ଅନେକ ଦିନ କାମ ଅଛି, ଅର୍ଥାତ୍ ଆମେ ଏଇ ଜୀବନ ଶେଷ ହେବା ପୂର୍ବରୁ ଆମକୁ ଅନେକ କାମ କରିବା। ଭଗବାନ ଆମକୁ ଏଇ ଯେଉଁ ଜୀବନଟି ଦେଇଛନ୍ତି, ବିଶ୍ୱରେ ସମସ୍ତଙ୍କୁ ଦୁର୍ଲଭ ଜୀବନ ଆମକୁ ଦେଇଛନ୍ତି, ଏ ସମାଜ ପାଇଁ, ଏ ଦୁନିଆ ପାଇଁ କିଛି କାମ କରିବା ପାଇଁ ଭଗବାନ ଆମକୁ ପଠାଇଛନ୍ତି, ତେଣୁ ଆମେ ସମସ୍ତେ ଏ ସମାଜ ପାଇଁ କିଛି ଭଲ କାମ କରିବା, ନାଁ କିଛି ରଖିବା, ଘର ପାଇଁ, ଗାଁ ପାଇଁ, ଅଞ୍ଚଳ ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ କିଛି ଭଲ କାମ କରିକି ଆମେ ଆନନ୍ଦ ଲାଭ କରିବା।
1: ଏ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ସଦର ବିଇଓ ଅଙ୍କର ଅନ୍ମେଷ, ଦାନୀ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ଦାନୀ, ସହାୟତାର କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ, ବରିଷ୍ଠ ସଦସ୍ୟ ଚିନ୍ତାମଣି ଜେନା ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟପ୍ରକାଶ ରାଉତ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ 12 ଜଣ ତଥା ବ୍ଲକସ୍ତରୀୟ ଶ୍ରେଷ୍ଠ 13 ଜଣ ଓ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଡିଏନ୍ ହାଇସ୍କୁଲ ଅଧୀନରେ ପରୀକ୍ଷା ଦେଇ ସଫଳତା ହାସଲ କରିଥିବା ଜଣେ ତୃତୀୟ ଲିଙ୍ଗୀ ଛାତ୍ରଙ୍କ ମାନପତ୍ର ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଶ୍ରେଷ୍ଠ ଛାତ୍ର ଛାତ୍ରୀ ପ୍ରସ୍ତୁତ କରିଥିବା 20 ଜଣ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାବୁଲାଲ ପ୍ରଧାନ, ନରେନ୍ଦ୍ର ପ୍ରଧାନ, କାଶୀନାଥ ମହାନ୍ତ, ଗୌରହରି ଗିରି, ଲମ୍ବୋଦର ମହାନ୍ତ, ପ୍ରସନ୍ନ ପରିଡ଼ା, ନଳିନୀ ଚନ୍ଦ୍ର ଘଣା, ସୁଧାକର ପଣ୍ଡା, ରବିନାରାୟଣ ସାହୁ, କାହ୍ନୁଚରଣ ସାମଲ, ବଳରାମ ରାଉତ, ବାଙ୍କବିହାରୀ ମହାନ୍ତ, ଭାଗିରଥୀ ଗିରି, ମନ୍ମଥ ମହାନ୍ତ ତଥା ବିଦ୍ୟାଳୟର ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ। ଏହି ସମାରୋହରେ ସହାୟତାର ବରିଷ୍ଠ ସଦସ୍ୟ ସୁଶୀଲ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

0: କେନ୍ଦୁଝର ସହରର ସଂସ୍କୃତି ଭବନଠାରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍ କିଡ୍ କିମ୍ସ କଳିଙ୍ଗ ଟିଭି ସହଯୋଗରେ ଓ କିସ୍ର ସଂଯୋଜକ ଜଗବନ୍ଧୁ ଦାସଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଟିଜିର ଚେୟାରମ୍ୟାନ୍ ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର ପଲେଇ କହିଥିଲେ,
1: ମୋ ନାଁ ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର ପଲେଇ, ଫାଉଣ୍ଡର୍ ସିଟିଜି ଫାଉଣ୍ଡେସନ୍, ସିଟିଜି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍। ଆଜି ମୋତେ ଏହି ଆର୍ଟ ଅଫ୍ ଗିଭିଂ ପରିବାରର ସମସ୍ତେ ନିମନ୍ତ୍ରଣ କରିଥିଲେ। ମୁଁ ଆଜି ଏଠି ଗୋଟେ କଥା କହିଲି ଯେ ଆର୍ଟ ଅଫ୍ ଗିଭିଂ ଦ୍ୱାରା ଗୋଟେ ସୋସିଆଲ୍ କ୍ୟାପିଟାଲ୍ ଗ୍ୟାଦର୍ଡ଼ ହୁଏ, ଯାହା ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଲକ୍ଷ୍ୟ, ଯାହା ଅନ୍ୟକୁ ଦେଲେ ସୋସିଆଲ୍ କ୍ୟାପିଟାଲ୍ ଗ୍ୟାଦର୍ଡ଼ ହୁଏ, ଯାହା ଭଗବାନଙ୍କ ପାଖରେ ଇନ୍ଭେଷ୍ଟମେଣ୍ଟ ହୁଏ, ଆଉ ଯେତେବେଳେ ଭଗବାନ ରିଟର୍ନ ଦିଅନ୍ତି ସେଇଟା ଗୋଟେ ମିରାକିଲ୍ ହୁଏ। ଏହି ଅନୁଷ୍ଠାନରେ ଆଜି ଯେପରି ଭାବରେ ସେମାନେ ଆୟୋଜିତ କରିଥିଲେ, ଡକ୍ଟର ମଳୟ ମହାପାତ୍ର ଓ ତାଙ୍କର ପରିବାରର ସମସ୍ତ ମେମ୍ବର, ଆର୍ଟ ଅଫ୍ ଗିଭିଂର ସମସ୍ତ ମେମ୍ବରମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ। ଏହି ପ୍ରୋଗ୍ରାମ ଆଗକୁ ଜାରି ରହୁ, ଆମ ଅନୁଷ୍ଠାନ ମଧ୍ୟ ସଦାବେଳେ ଆର୍ଟ ଅଫ୍ ଗିଭିଂ ସହିତ ଅଛି, ଆପଣମାନଙ୍କ ସହିତ ଅଛି। ଆଉ ବହୁତ ଖୁସି ଲାଗେ ମିଡ଼ିଆ ବନ୍ଧୁମାନଙ୍କୁ, ଯେଉଁ ମିଡ଼ିଆ ବନ୍ଧୁମାନେ ଆସି ଏଇ ଲୋକଲୋଚନକୁ ଆଣୁଛନ୍ତି, ଆର୍ଟ ଅଫ୍ ଗିଭିଂକୁ ଆଣୁଛନ୍ତି। ଆଉ ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଯାହା ଲକ୍ଷ୍ୟ ଅଛି ଆର୍ଟ ଅଫ୍ ଗିଭିଂ ମାଧ୍ୟମରେ, ତାହା ପୂରଣ ହେଉ ବୋଲି ଆମେ ସମସ୍ତେ ପ୍ରେରଣା କଲୁ। ଆଉ ଏଇଠି ଗୋଟେ କଥା କହିଲି, ଆର୍ଟ ଅଫ୍ ଗିଭିଂ ଲୋକଙ୍କ ପରିଚୟର ତିଆରି କରିଦେଲାଣି, ଇଏ ଗୋଟେ ଇଣ୍ଟରନ୍ୟାସନାଲ୍ ଡେ ଭାବରେ ପାଳିତ ହେଲାଣି। ଆମେ ଆଜି ବହୁତ ଖୁସି, କେନ୍ଦୁଝରଭାଷୀ ବହୁତ ଖୁସି, ଆଉ ଏଇଠି ଯେଉଁ ଲୋକମାନେ ଥିଲେ ତାଙ୍କ ଭିତରେ ଗୋଟେ କଥା ଥିଲା, ଲଙ୍ଗ୍ ଲାଇଫ୍ ଅଚ୍ୟୁତ ସାମନ୍ତ, ଲଙ୍ଗ୍ ଲାଇଫ୍ ଡକ୍ଟର ଅଚ୍ୟୁତ ସାମନ୍ତ, ଲଙ୍ଗ୍ ଲାଇଫ୍ କିଟ୍ କିସ୍ କିମ୍ସ। ତେଣୁ ଆମେ ଗର୍ବ ଅନୁଭବ କରୁଛୁ ଯେ ଓଡ଼ିଶାରେ ଏଇଭଳିଆ ଗୋଟେ ଅନୁଷ୍ଠାନ ଅଛି ଯାହାକି ଆମମାନଙ୍କୁ ପ୍ରେରଣା ଦେଉଛି, ଲୋକଙ୍କୁ ଦେଲେ, ଲୋକଙ୍କୁ ସେବା କଲେ ଆମେ ନିଜେ ତା'ର ରିଟର୍ନ ପାଇବା। ଯେପରି ଭଗବାନ କୌଣସି ଶସ୍ୟ ଦେଲେ, ଗଛଟେ ଲଗେଇଲେ ତା'ର ସାତ ଗୁଣ ରିଟର୍ନ ମିଳେ, ସେହିଭଳିଆ ଆର୍ଟ ଅଫ୍ ଗିଭିଂ ଲୋକଙ୍କୁ ପ୍ରେରଣା ଦେଉଛି, ଆମେ ଯଦି କିଛି ଅନ୍ୟକୁ ସେବା କରିବା, ଲୋକଙ୍କୁ ସେବା କରିବା, ସିଏ ମଧ୍ୟ ସେହିଭଳିଆ ସାତ ଗୁଣ ରିଟର୍ନ ଆମକୁ ଦେବ।
0: କିସ୍ ଅଭିଭାବକ ସଂଘର ସମ୍ପାଦକ ଶ୍ୟାମସୁନ୍ଦର ନାୟକ ନିଜ ବକ୍ତବ୍ୟରେ କହିଥିଲେ,
2: ମୋ ନାଁ ହେଉଛି ଶ୍ୟାମସୁନ୍ଦର ନାୟକ, ମୁଁ ଏଇ ଯେଉଁ କିସ୍ କମିଟି ଅଛି କେଉଁଝରର ତା'ର ସମ୍ପାଦକ ଅଛି। ଆଜି ପ୍ରତିବର୍ଷ ଆଜିର ଦିନରେ ଏ ଆର୍ଟ ଅଫ୍ ଗିଭିଂ ପାଳନ କରାଯାଇଥାଏ। ଏ ଯେଉଁ ଦେବାର କଳା ସମସ୍ତଙ୍କ ପାଖରେ ନଥାଏ, କିଛି ଲୋକଙ୍କ ପାଖରେ ଥାଏ। ସେମିତି ଜଣେ ହେଉଛନ୍ତି ଜନଜାତିର ଜନନାୟକ ଡକ୍ଟର ଅଚ୍ୟୁତ ସାମନ୍ତ ସାର୍। ସେ ଏହାକୁ ଆମର 2013 ଠାରୁ ସେ ଏହାକୁ ପାଳନ କରି ଆସିଛନ୍ତି, ବର୍ତ୍ତମାନ 222 ଦେଶରେ ଏ ପ୍ରଚଳିତ ହେଲାଣି। ତେଣୁକରି ଏ ଯେଉଁ ଦେବାର କଳା ସମସ୍ତଙ୍କ ପାଖରେ ରହିବା ଦରକାର, ଭଗବାନଙ୍କର ଆଶୀର୍ବାଦ ଥିଲେ ସେ ଦେବାର କଳାଟା ସମସ୍ତଙ୍କ ପାଖରେ ରହେ। ଆଉ ସେ ଅଚ୍ୟୁତ ସାମନ୍ତ ସାର୍, ଡକ୍ଟର ଅଚ୍ୟୁତ ସାମନ୍ତ ସାର୍ ଆମକୁ କିଛି ଦେଇଛନ୍ତି ଆଦିବାସୀ ପରିବାରମାନଙ୍କୁ, ଯେଉଁ ଆଦିବାସୀର 30,000 ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷାଦାନ କରୁଛନ୍ତି, ମାନେ ବିନା ପଇସାରେ ବିନା ଅର୍ଥରେ ତାଙ୍କର ଖାଇବା ପିଇବା ରହିବା ସବୁ ସୁବିଧା ସେ କରୁଛନ୍ତି। ତେଣୁକରି ତାଙ୍କର ଏଇ ଯେଉଁ ଦେବାର କଳା ରହିଛି, ସେଥିପାଇଁ ସେ ଭଗବାନଙ୍କ ପାଖରେ ଜଣାଉଛନ୍ତି ଯେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଏ ଦେବାର କଳା ରହୁ, ଏବଂ ସମସ୍ତଙ୍କୁ ଯଦି ଦେବାନେବା କରିବା ତାହେଲେ ଏ ସଂସାରର ପରିବର୍ତ୍ତନ ଆସିବ, ଏଥିରେ ଦ୍ୱିମତ ହେବାର ନାହିଁ।
0: କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ ବିଦ୍ୟାର୍ଥୀ ନିଜ ବକ୍ତବ୍ୟରେ କହିଥିଲେ,
3: ନମସ୍କାର, ମୁଁ ଗୁନଗୁନ ନାୟକ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ KISS ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ। ଆଜି ହେଉଛି ଆର୍ଟ ଅଫ୍ ଗିଭିଂ ଡେ, ଏହା ହେଉଛି ଏକ ଆନ୍ତର୍ଜାତିକ ଦିବସ ରୂପେ ପରିଚିତ ହେଲାଣି। ଏହା 2013 ମେ ମାସ 17 ତାରିଖରେ ଆରମ୍ଭ ହୋଇଥିଲା। ଆଜି ଗୋଟିଏ ଦେଶରେ ରହିଥିଲା, ତାହା ଆଜି 222 ଦେଶରେ ପ୍ରଚାରିତ ହୋଇସାରିଲାଣି। ଏହା କେବଳ ଯେ ଓଡ଼ିଶା ସେଲିବ୍ରେସନ୍ କରୁଛି ତାହା ନୁହେଁ, ବରଂ ଏହା 222 ଦେଶରେ ପାଳିତ ହେଉଛି। ତେଣୁକରି ସମସ୍ତେ ଜାଣି ରଖିବା ଉଚିତ ଯେ ଦେବାର କଳା ସମସ୍ତଙ୍କ ପାଖରେ ନଥାଏ, ବରଂ ଦେବାର କଳା ଯିଏ ନିଜ ମନ ଭିତରେ ଭଗବାନଙ୍କୁ ସ୍ମରଣ କରିଥାଏ ତା ମଧ୍ୟରେ ଥାଏ। ତେଣୁକରି ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଦେବାର କଳାକୁ ଆପଣାଇବା ଉଚିତ, ତେବେ ଯାଇ ଆମେ ଆଗକୁ ବଢ଼ିବା। ଯିଏ ଦେବାର କଳା ଜାଣିଛି, ଭଗବାନ ତାକୁ ସମସ୍ତ ଖୁସି ଅର୍ପଣ କରିଛନ୍ତି। ଏହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛନ୍ତି ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ସାର୍, ଯାହାଙ୍କୁ ଆଜି ଭଗବାନ ସମସ୍ତ ଖୁସି ଜ୍ଞାପନ କରିଦେଇଛନ୍ତି। ସେ ନିଜର ସମସ୍ତ ବୁଦ୍ଧି କୌଶଳ ବଳରେ ଆର୍ଟ ଅଫ୍ ଗିଭିଂ ଡେ ସେଲିବ୍ରେସନ୍ କରୁଛି, ଯାହା ଆଜି 222 ଦେଶ ପାଳିତ କରୁଛି।
0: ଏହି କାର୍ଯ୍ୟକ୍ରମରେ କିସ୍ ଅଭିଭାବକ ସଂଘର ଉପସଭାପତି ଶିବଶଙ୍କର ମାର୍ଡି ସଭାକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଗୁଣାସିକା କଲେଜର ଅଧ୍ୟକ୍ଷ ରାଜଶ୍ରୀ ଖଟୋଇ, ସମାଜସେବୀ ଓ ଲେଖକ ଭରତଚନ୍ଦ୍ର ପାତ୍ର, ବରିଷ୍ଠ ସାମ୍ବାଦିକ ସମାଜସେବୀ ମଳୟ ମହାପାତ୍ର, କିସ୍ ଅଭିଭାବକ ସଂଘର ସମ୍ପାଦକ ଶ୍ୟାମସୁନ୍ଦର ନାୟକ, ବଡ଼ବିଲ୍ର ଅତିରିକ୍ତ ତହସିଲ

ଡାକ୍ତର ଭୁବନାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ନରେନ୍ଦ୍ର ନାୟକ, ଗୁରୁଚରଣ ନାୟକ, ପ୍ରଶାନ୍ତ ନାୟକ, ନିତ୍ୟାନନ୍ଦ ନାୟକ, ବଳରାମ ମୁଣ୍ଡା, ପ୍ରଭାନନ୍ଦ ସାହୁ, ଅଜିତ ଖଟୁଆ, ପ୍ରଦୀପ ସେଠି, ନୀଲୁ ଜେନା, ରାମଚନ୍ଦ୍ର ନାୟକ, ରମାକାନ୍ତ ଜୁଆଙ୍ଗ ଓ ଶ୍ରୀକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

0: ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ସାପ୍ତାହିକ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟାରେ ଲୋକରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ଆମ ଷ୍ଟୁଡ଼ିଓ ହଡ଼ିରେ ରାତି 10ଟା ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି ବ୍ରଜକିଶୋର ଦାସ ଏବଂ ସାଥୀ।
1: ଶ୍ରୀ

ଲୋକଗୀତା କ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ବ୍ରଜକିଶୋର ଦାସ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ, ଦିନ ଥିଲା ନିଜ ଦେଶର କିଛି ଜିନିଷ ନେଇ ତା ବଦଳରେ ଅନ୍ୟ ଦେଶରୁ କିଛି ଜିନିଷ ଆଣୁଥିଲା ମଣିଷ, ଯାହାକୁ ତଥାକଥିତ ଭାଷାରେ କୁହାଯାଉଥିଲା ବଣିଜ ବେପାର। ଆଉ ତାହା ଯିଏ କରୁଥିଲା ସେ ହେଉଥିଲା ବଣିକ। କିନ୍ତୁ ଯଦି ଜଣେ ମନ ବଦଳରେ ମନ, ହୃଦୟ ବଦଳରେ ହୃଦୟ ଦିଆନିଆ ହୁଏ, ତେବେ ତାକୁ କ'ଣ କହିବା? ପ୍ରେମର ସୌଦାଗର। ମୁଁ ଠିକ୍ କହିଲି ନା?

ଆଜି ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଏକକ ହିନ୍ଦୀ କଥାଚିତ୍ର ଗୀତ କ୍ରମରେ ସୌଦାଗର କଥାଚିତ୍ରର କେତୋଟି ମନଛୁଆଁ ଗୀତ। ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି, ମନହର, ସୁଖବିନ୍ଦର, ସୁରେଶ ୱାଡେକର ଏବଂ ମହମ୍ମଦ ଅଜିଜ।